ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତି ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃତଥା ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ ଷ୍ଟୁଡ଼ିଓ ଗୁଡ଼ିରେ ସମୟ ବର୍ତ୍ତମାନ ପ୍ରାତଃ 5:57 ମିନିଟ୍

ଆକାଶବାଣୀ ବାରିପଦା, ଆଜି ବୁଧବାର 1948 ଶତାବ୍ଦୀର ଜ୍ୟେଷ୍ଠ 27 ଦିନ, ତଦନୁଯାୟୀ ଇଂରାଜୀ 2026 ମସିହା ଜୁନ୍ ମାସ 17 ତାରିଖ। ଆମର ଅଗଣିତ ପ୍ରିୟ

ନିରର୍ଥକ କହିବା ଠାରୁ ନିରବତା ଭଲ, ନିରବତା ଠାରୁ ଶ୍ରେଷ୍ଠ ସତ୍ୟ କହିବା ଏବଂ ତାହାଠାରୁ ମଧ୍ୟ ଶ୍ରେଷ୍ଠ ବୁଝି ବିଚାରି ପ୍ରିୟ ଏବଂ ଧର୍ମସଙ୍ଗତ କଥା କହିବା। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛିକ୍ଷଣ ମଧ୍ୟରେ

ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ କେଶବ ଚନ୍ଦ୍ର ରାଉତ କଣ୍ଠରେ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କର ଗୀତ ରଚନା।

ଭଗବାନ କୌଣସି ଦୂର ଓ ସ୍ୱତନ୍ତ୍ର ସ୍ଥାନରେ ଅଛନ୍ତି ବୋଲି ଆମେ ଭାବିବା ଉଚିତ ନୁହେଁ। ସେ ସର୍ବବ୍ୟାପୀ। ମାତ୍ର ଏହି ଚେତନାର ଅନୁଭୂତି ପାଇଁ ଆମକୁ ଯଥେଷ୍ଟ ଅଧ୍ୟବସାୟ କରିବାକୁ ପଡ଼ିବ। ପ୍ରକୃତରେ ଯେଉଁଠି ଶୁଦ୍ଧତା ବା ପବିତ୍ରତା ଅଛି, ସେଠାରେ ଭଗବାନଙ୍କର ଉପସ୍ଥିତି ପ୍ରକଟିତ ହୋଇଥାଏ। ଶୁଦ୍ଧତା କହିଲେ ଉଭୟ ବାହ୍ୟ ଶୁଦ୍ଧତା ଓ ଅନ୍ତଃଶୁଦ୍ଧତାକୁ ବୁଝାଇଥାଏ। ଯଦି ଭଗବାନ କେବଳ ଆମ ଭିତରେ ଅଛନ୍ତି ବୋଲି କୁହାଯାଉଥାନ୍ତା, ତେବେ କେବଳ ଅନ୍ତଃଶୁଦ୍ଧତା ପର୍ଯ୍ୟାପ୍ତ ହୁଅନ୍ତା। ମାତ୍ର ଭଗବାନ ଆମ ଭିତରେ, ବାହାରେ ଓ ଚତୁର୍ଦ୍ଦିଗରେ ଅଛନ୍ତି। ତେଣୁ ଆମ ସମସ୍ତଙ୍କ ପାଇଁ ଅନ୍ତଃସୂଚି ସହ ବାହ୍ୟସୂଚି ମଧ୍ୟ ଆବଶ୍ୟକ। ବାହ୍ୟସୂଚି ତା ଅର୍ଥ ନିଜ ଶରୀରକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ଓ ସଫା ପୋଷାକ ପିନ୍ଧିବା। ଏହା ସହ ଆମର ପରିବେଶକୁ ମଧ୍ୟ ନିର୍ମଳ ରଖିବା ଆବଶ୍ୟକ। ଆମେ ପିନ୍ଧୁଥିବା ପୋଷାକ, ରହୁଥିବା ଘର ଏବଂ ବ୍ୟବହାର କରୁଥିବା ଜିନିଷପତ୍ର ସର୍ବଦା ସଫାସୁତୁରା ରହିବା ଦରକାର। କାରଣ କୁହାଯାଇଛି, କ୍ଲିନ୍ଲିନେସ୍ ଇଜ୍ ଗଡ୍ଲିନେସ୍, ଅର୍ଥାତ୍ ପରିଚ୍ଛନ୍ନତା ହିଁ ଈଶ୍ୱର ଚେତନା। ଆମକୁ ପ୍ରତ୍ୟହ ଭଲ ଭାବେ ସ୍ନାନ କରି ଶରୀରର ପ୍ରତ୍ୟେକ ଅଂଶକୁ ନିର୍ମଳ ରଖିବା ଆବଶ୍ୟକ। ସ୍ନାନ ସମୟରେ ଶରୀରର କୌଣସି ଅଂଶରେ ଯେପରି ମଳିନତା ନ ରୁହେ, ସେଥିପ୍ରତି ଦୃଷ୍ଟି ଦେବା ବାଞ୍ଛନୀୟ। କାରଣ ଯେଉଁଠାରେ ମଳିନତା ରହିବ, ସେଠାରେ ରୋଗ ସୃଷ୍ଟିକାରୀ ଜୀବାଣୁ ରହିବେ। ପ୍ରତିଦିନ ସକାଳୁ ଉଠିଲା ପରେ ପରେ ଓ ରାତିରେ ଶୋଇବା ପୂର୍ବରୁ ଦାନ୍ତ ଘଷିବା ସହ ଜିଭକୁ ଭଲ ଭାବେ ସଫା ରଖିବା ଉଚିତ। ଆମେ ବହୁ ସମୟରେ ଦେଖିବାକୁ ପାଇଥାଉ ଯେ ମଇଳା ପାଣି ଜମିଥିବା ସ୍ଥାନରେ ମଶା ଓ ପୋକମାନେ ଜମା ହୁଅନ୍ତି। ସେହିପରି ଶରୀରରେ ଯେଉଁଠାରେ ମଳିନତା ରହିବ, ସେଠାରେ ଜୀବାଣୁମାନେ ରହିବେ ଓ ଶରୀର ପାଇଁ ବିଭିନ୍ନ ରୋଗ ସୃଷ୍ଟି କରିବେ। ଆମ ଘର ଓ ପରିବେଶ ନିର୍ମଳ ରଖିବା ପାଇଁ ନିଶ୍ଚିତ ଭାବେ ଯଥେଷ୍ଟ ପରିଶ୍ରମ କରିବାକୁ ପଡ଼ିବ। ମାତ୍ର ଏହି ପରିଶ୍ରମ ଆମର କଲ୍ୟାଣ ପାଇଁ ଉଦ୍ଦିଷ୍ଟ। ଏହାଦ୍ୱାରା ଆମ ଶରୀରର ସୁସ୍ଥ ରହି ଆମକୁ ସୁଖ ଓ ଶାନ୍ତି ପ୍ରଦାନ କରିବ। ସଫା ଓ ସୁନ୍ଦର ଦେଖାଯିବା ପାଇଁ ଜଣେ ବହୁତ ଗୁଡ଼ିଏ ପୋଷାକ ରଖିବାର ଆବଶ୍ୟକତା ନାହିଁ। ଏଥିପାଇଁ ଦୁଇ ହଳ ପୋଷାକ ମଧ୍ୟ ଯଥେଷ୍ଟ। ଗୋଟିଏ ହଳ ପୋଷାକ ପିନ୍ଧି ଅନ୍ୟଟିକୁ ପରଦିନ ପାଇଁ ପରିଷ୍କାର କରି ରଖିହେବ। ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଜଣେ କେବଳ ବାହାରକୁ ସଫାସୁତୁରା ପୋଷାକ ପିନ୍ଧିଲେ ଚଳିବ ନାହିଁ। ତାକୁ ତାର ମନକୁ ନିର୍ମଳ ରଖିବା ସହ ହୃଦୟ ମଧ୍ୟରେ ସର୍ବଦା ପବିତ୍ର ଭାବ ରଖିବା ଆବଶ୍ୟକ। ଏହାକୁ ହିଁ ଅନ୍ତଃସୂଚି କୁହାଯାଏ। ଅନ୍ତଃଶୁଦ୍ଧି ପାଇଁ ଜଣଙ୍କର ଚିନ୍ତା ବା ଭାବନା ଓ ମନୋଭାବ ସର୍ବଦା ନିର୍ମଳ, ମହତ୍ ଓ ଅନ୍ୟମାନଙ୍କ ନିମିତ୍ତ ସହାୟକ ହେବା ଆବଶ୍ୟକ। ସେ କଦାପି ଈର୍ଷା, ଦ୍ୱେଷ ଓ ପରଶ୍ରିକାତରତା ଆଦି ଦୁର୍ଗୁଣଗୁଡ଼ିକୁ ପ୍ରଶ୍ରୟ ଦେବା ଉଚିତ ନୁହେଁ। ଅନ୍ତଃଶୁଦ୍ଧି ପାଇଁ ସର୍ବଦା ଆନନ୍ଦମୟ ଭାବନା ବିକଶିତ ହେବା ସଙ୍ଗେ ସଙ୍ଗେ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସମସ୍ତ କାର୍ଯ୍ୟ ସମାପନ କରିବାକୁ ଆଗ୍ରହଜାତ ହେବା ବିଧେୟ। ଅନ୍ୟମାନଙ୍କର କ୍ଷତି କରିବା ଚିନ୍ତାରୁ ଦୂରରେ ରହି ସେମାନଙ୍କର ମଙ୍ଗଳ କାମନା କରିବାରେ ଓ ସେମାନଙ୍କର ଭଲ ଗୁଣଗୁଡ଼ିକ ଦେଖିପାରିବାର ଅଭ୍ୟାସରେ ନିୟୋଜିତ ହେଲେ ଅନ୍ତଃପବିତ୍ରତାର ଉଦ୍ରେକ ହେବ। ଏଥିପାଇଁ ସର୍ବଦା ହୃଦୟ ଭିତରେ ଭଗବାନଙ୍କର ପବିତ୍ର ନାମ ଝଙ୍କୃତ ହେବା ବାଞ୍ଛନୀୟ। ତା ସଙ୍ଗେ ସଙ୍ଗେ ପ୍ରାର୍ଥନା କରିବା ଉଚିତ, ଲୋକା ସମସ୍ତା ସୁଖୀନ ଭବନ୍ତୁ। ଏହିପରି ଭାବରେ ଜୀବନରେ ଜଣେ ଅନ୍ତଃ ଓ ବହି ପବିତ୍ରତା ରକ୍ଷା କରିବାର ପ୍ରୟାସ କଲେ ରାଗ, ଦ୍ୱେଷ, ଅସୂୟା ଓ ଦମ୍ଭର ଜୀବାଣୁ ଏବଂ କୀଟାଣୁଗୁଡ଼ିକ ଦୂରରେ ରହିବେ ଓ ତାର ଜୀବନଯାତ୍ରାର ଶୈଳୀ ପବିତ୍ରତା ଉପରେ ଆଧାରିତ ହେବା ସହ ସେ ଏକାତ୍ମ ଭାବନାରେ ବିଭୂଷିତ ହୋଇ ତାର ଜୀବନକୁ ଧନ୍ୟ କରିପାରିବ।

ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 69ତମ ଭାଗ। ବେଦର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନାରେ ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି।

ଶ୍ରୀକୃଷ୍ଣ ନାରକାସୁରକୁ ନିହତ କରି ତାର ଅନ୍ତପୁରରେ ବନ୍ଦିନୀ ହୋଇ ରହିଥିବା କନ୍ୟାମାନଙ୍କୁ ଉଦ୍ଧାର କଲେ। ସେମାନେ କୃଷ୍ଣଙ୍କୁ ବେଦମତେ ବିବାହ କଲେ। ତାପରେ ସେ କାଳଯବନ, ଜରାସନ୍ଧ, ଶାଲ ଆଦିଙ୍କୁ ବିନାଶ କଲେ। ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଶକୁନି, ଦୁର୍ଯ୍ୟୋଧନ, ଦୁଃଶାସନ ଆଦିଙ୍କ ବିନାଶ ପରେ ନିଜ ବଂଶକୁ ବିନାଶ କରି ପୃଥିବୀର ଭାରାହରଣ କରିବାକୁ ଚାହିଁଲେ। ଶ୍ରୀକୃଷ୍ଣ ଯୋଗେଶ୍ୱର, ସ୍ୱଭାବରେ କାଳରୂପ, ଜ୍ଞାନ ବିଜ୍ଞାନର ଅଗୋଚର। ଏହି ଭବଜଳରୁ ଉଦ୍ଧାର ପାଇବାକୁ ହେଲେ ଭଗବତ ଚିନ୍ତା ହିଁ ଏକମାତ୍ର ଆଶ୍ରୟ।

0: ସ୍ତରିତମ ଭାଗ କଣ୍ଠଶିଳ୍ପୀମାନେ ଥିଲେ ସିଦ୍ଧାର୍ଥ ମିଶ୍ର, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଆମ ଦେଶ ଏକ କୃଷି ପ୍ରଧାନ ଦେଶ। କୃଷି ପାଇଁ ସଦାସର୍ବଦା ଜଳର ଆବଶ୍ୟକତା ରହିଛି। ତେବେ ମାଟିର ଜଳସ୍ତର ଧୀରେ ଧୀରେ କମିଯିବା ସହିତ ଅନେକ ସ୍ଥାନରେ ଜଳର ସଙ୍କଟ ଦେଖାଦେଉଛି। ଯଦି କମ୍ ପାଣିରେ ଏବଂ କମ୍ ଶ୍ରମିକ ବ୍ୟବହାର କରି ଅଧିକ ଜଳସେଚନ କରିବାକୁ ହେଲେ ବୁନ୍ଦା ଜଳସେଚନ ପଦ୍ଧତି ବା ଅଣୁ ଜଳସେଚନ ପଦ୍ଧତି ଆପଣେଇବା ଉଚିତ, ଯେଉଁଥିରେ କି ବୁନ୍ଦା ବୁନ୍ଦା ଆକାରରେ ଗଛକୁ ପାଣି ଦିଆଯାଇଥାଏ। ସାଧାରଣତଃ ଆପଣମାନେ ଯେଉଁ ପଦ୍ଧତିରେ ଜଳସେଚନ କରୁଛନ୍ତି ତାକୁ ଫ୍ଲଡ୍ ଇରିଗେସନ୍ କୁହାଯାଏ। ଏହି ପଦ୍ଧତିରେ ଶତକଡ଼ା 90 ଭାଗ ପାଣି ରାସ୍ତାରେ ନଷ୍ଟ ହୋଇଥାଏ। ଏହି ଜଳସେଚନ କରିବା ଫଳରେ ଅନେକ ଅନାବନା ଗଛ ମଧ୍ୟ ଆପଣଙ୍କ ଫସଲ କିଆରୀରେ ଉଠିଥାଏ। ଏହି ଅନାବନା ଗଛ କେବଳ ଯେ ପାଣି ଓ ଖାଦ୍ୟସାର ପାଇଁ ଗଛ ସହିତ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ତା ନୁହେଁ, ଅନେକ ଅପକାରୀ କୀଟ ବା ଜୀବାଣୁ ଏହି ଗଛରେ ବସା ବାନ୍ଧନ୍ତି। ବୁନ୍ଦା ଜଳସେଚନ କରିବା ଫଳରେ କମ୍ ପାଣି ଆବଶ୍ୟକ ହେଉଛି। ଯଦି ମାଟିଟି ସମତଳ ନଥାଏ ତେବେ ଆମେ ନାଳି ଜଳସେଚନ କରିପାରିବା ନାହିଁ, କିନ୍ତୁ ଏଠାରେ ଆମେ ବୁନ୍ଦା ଜଳସେଚନ ମାଧ୍ୟମରେ ଜଳସେଚନ କରିପାରିବା। ଏହି ପଦ୍ଧତି ଦ୍ୱାରା ଜଳସେଚନ କରିଲେ ସଠିକ୍ ସ୍ଥାନରେ ସଠିକ୍ ପରିମାଣରେ ଜଳସେଚନ ହୋଇପାରିବ, ପାଣି ସହିତ ସାର ମଧ୍ୟ ଦେଇହେବ, ଗଛ ଭଲ ବଢ଼ିପାରିବ ଏବଂ ଅନାବନା ଗଛ କମ୍ ହେବ, ଯାହାଫଳରେ କମ୍ ରୋଗ ପୋକ ଲାଗିବେ ଏବଂ କମ୍ ଔଷଧ ମଧ୍ୟ ବ୍ୟବହାର ହେବ। ଏହା ଯୋଗୁଁ ଫସଲର ଗୁଣବତ୍ତା ମଧ୍ୟ ଭଲ ରହିବ। ଏହି ପଦ୍ଧତିରେ ଚାଷ କରିବା ଦ୍ୱାରା ଅଧିକ ଜମିରେ ଜଳସେଚନ କରିବା ପାଇଁ କେବଳ ଜଣେ ଲୋକ ଆବଶ୍ୟକ ହେବ। ଏହାକୁ ଆମେ ଦରକାର ମୁତାବକ ବ୍ୟବହାର କରିପାରିବା। ପୂର୍ବରୁ ଅନ୍ୟ ଉପାୟରେ ଜଳସେଚନ କରିବା ଦ୍ୱାରା ପାଗ ହିସାବରେ ଜଳସେଚନ କରିବାକୁ ପଡୁଥିଲା, କିନ୍ତୁ ବୁନ୍ଦା ଜଳସେଚନରେ ପ୍ରତ୍ୟେକ ଦିନ ଗଛର ଆବଶ୍ୟକତା ଅନୁସାରେ ସଠିକ୍ ମାତ୍ରାରେ ଜଳସେଚନ କରିହେବ। ବୁନ୍ଦା ଜଳସେଚନ ପରି ସିଞ୍ଚନ ଜଳସେଚନ ପଦ୍ଧତି ମଧ୍ୟ ଆଉ ଏକ ସୁନ୍ଦର ପଦ୍ଧତି, ଯାହା ଆମ ଚାଷବାସକୁ ସମୃଦ୍ଧ କରିଛି। ଯେତେବେଳେ ଗଛମାନଙ୍କର ରୋପଣ ଦୂରତା କମ୍ ହୋଇଥାଏ ସେତେବେଳେ ଆମେ ସିଞ୍ଚନ ପଦ୍ଧତି ଜଳସେଚନ ଆପଣେଇଥାଉ। ସିଞ୍ଚନ ପଦ୍ଧତିରେ ପାଣିକୁ ଜେଟ୍ ମାଧ୍ୟମରେ ଛଡ଼ାଯାଇଥାଏ ଏବଂ ସେହି ପାଣିକୁ ଅଟୋମାଇଜେସନ୍ କରି ଖୁବ୍ କ୍ଷୁଦ୍ର କ୍ଷୁଦ୍ର କରି ପ୍ରତ୍ୟେକ ଜମିରେ ସମାନ ଆକାରରେ ସିଞ୍ଚନ ହୋଇଥାଏ। ସିଞ୍ଚନ ପଦ୍ଧତି ଅନୁସରଣ କଲେ ଅମଳ ଯଥେଷ୍ଟ ପରିମାଣର ବଢ଼ିବାର ସମ୍ଭାବନା ଅଛି। ଅଣୁ ଜଳସେଚନର ଏକ ମୁଖ୍ୟ ପଦ୍ଧତି ହେଉଛି ସିଞ୍ଚନ ପଦ୍ଧତି। ସିଞ୍ଚନ ହେଉ କିମ୍ବା ବୁନ୍ଦା ଜଳସେଚନ, ସବୁଥିରେ ଜଳର ସୁବିନିଯୋଗ ଓ ସଦୁପଯୋଗ ହେଉଛି ମୁଖ୍ୟ ବାର୍ତ୍ତା, ତେଣୁ ଏହାକୁ ଆମକୁ ବୁଝିବାକୁ ପଡ଼ିବ। ବିନା ଜଳସେଚନରେ ଆମେ କୌଣସି ବି ଫସଲ ଚାଷ କରିପାରିବା ନାହିଁ ଏବଂ ଫସଲକୁ ମଧ୍ୟ ଦରକାରଠୁ ଅଧିକ ଜଳ ଆବଶ୍ୟକତା ନାହିଁ। ତେଣୁ ଯେତିକି ଜଳ ଆବଶ୍ୟକ ସେତିକି ଜଳ ଫସଲରେ ପ୍ରୟୋଗ କଲେ ଆମେ ଫସଲରୁ ଅଧିକ ଅମଳ ପାଇପାରିବା। ତା ସହିତ ଜଳ ସଂରକ୍ଷଣ ଓ ସଙ୍କଟ କାଳରେ ଫସଲରେ ଜଳର ସୁବିନିଯୋଗ ମଧ୍ୟ ହୋଇପାରିବ। ଆବଶ୍ୟକତା ଅନୁସାରେ ଜଳ ଫସଲ ପାଇବା ଫଳରେ ରୋଗପୋକ କମ୍ ଲାଗିବ ଏବଂ ଅନାବନା ଘାସ ଦାଉରୁ ମଧ୍ୟ ଫସଲକୁ ଆମେ ରକ୍ଷା କରିପାରିବା। ତେଣୁ ଆମେ ସମସ୍ତେ ପ୍ରାୟତଃ ଦରକାର ମୁତାବକ ଏହିସବୁ ପଦ୍ଧତିକୁ ଆପଣାଇ ଫସଲରେ ପ୍ରୟୋଗ କରିବା, ଯାହାଫଳରେ ଜଳର ସୁବିନିଯୋଗ ସହିତ ଜଳ ସଂରକ୍ଷଣ ମଧ୍ୟ କରିପାରିବା।
0: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: ଇଏମ୍ ଆକାଶବାଣୀ।

ରୁ ଆକାଶବାଣୀ ବାରିପଦା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ। ସକାଳ 7:25ରେ ପ୍ରଚାର କରିବୁ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତ ଶୁଣିପାରିବେ ସକାଳ 7:55ରେ। କାର୍ଯ୍ୟକ୍ରମ ହେଲୋ ବାରିପଦା ପ୍ରଚାର କରିବୁ ଆଜି ସକାଳ 8:15ରେ। ମଧ୍ୟାହ୍ନ 12ଟାରେ ଶୁଣିପାରିବେ ଲୋକସଙ୍ଗୀତ କ୍ରମରେ ଖଞ୍ଜଣୀ ଭଜନ, ପରିବେଷଣ କରିବେ ଶିଳ୍ପୀ ଜୟନ୍ତ କୁମାର ଉପାଧ୍ୟାୟ ଏବଂ ସାଥୀ କଳାକାରମାନେ। ନାରୀ ମହଲ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20ରେ। ଅପରାହ୍ନ 5:30ରେ ପ୍ରଚାର କରିବୁ ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ସନ୍ଧ୍ୟା 6ଟାରେ ଆମର ଦ୍ୱିତୀୟ ଅଧିବେଶନ ଆରମ୍ଭରେ ଶୁଣିପାରିବେ କେତୋଟି ଭକ୍ତିଗୀତ। ସୁଗମ ସଙ୍ଗୀତ ପ୍ରଚାର କରିବୁ ସନ୍ଧ୍ୟା 6:15ରେ। ସନ୍ଧ୍ୟା 6:30ରେ ଶୁଣିପାରିବେ ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଆଇସିସି ଓମେନ୍ସ ଟି20 କ୍ରିକେଟ ୱାର୍ଲ୍ଡ କପ୍ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ। ରାତି 10:45ରେ ପ୍ରଚାର କରିବୁ ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ। ଆସନ୍ତୁ ଶୁଣିବା ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଦେଶର ବରିଷ୍ଠ ଉପନିର୍ବାଚନ ଆୟୁକ୍ତ ଜ୍ଞାନେଶ ଭାରତୀ ସମୀକ୍ଷା କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଶ୍ରୀ ଭାରତୀ 9 ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ଏସ୍ଆଇଆର୍ ସ୍ଥିତି ନେଇ ପୃଥକ୍ ପୃଥକ୍ ଆଲୋଚନା କରିଛନ୍ତି। ସମୟସୀମା ପୂର୍ବରୁ ସମସ୍ତ ପ୍ରକ୍ରିୟା ଶେଷ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆସନ୍ତା 28 ତାରିଖକୁ ପରିଗଣନା ଫର୍ମ ବଣ୍ଟନ ଏବଂ ଦାଖଲର ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ନିଟ୍ ୟୁଜି ପୁନଃ ପରୀକ୍ଷା ପରିପ୍ରେକ୍ଷୀରେ ଠକେଇଠାରୁ ଦୂରେଇ ରହିବା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଛି। ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ଯୋଗାଇ ଦେବାକୁ ନେଇ ଅର୍ଥ ଦାବି କରୁଥିବା ଠକଙ୍କ ପ୍ରତି ସତର୍କ ରହିବାକୁ ଏନ୍ଟିଏ କହିଛି। ପୁନଃ ପରୀକ୍ଷାର କୌଣସି ପ୍ରଶ୍ନପତ୍ର ପ୍ରଘଟ ହୋଇନାହିଁ ବୋଲି ଏନ୍ଟିଏ ଦୃଢ଼ୋକ୍ତି ପ୍ରକାଶ କରିଛି। ପରୀକ୍ଷାର ଶୃଙ୍ଖଳିତ ତଥା ସୁରକ୍ଷିତ ଆୟୋଜନ ନେଇ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱଚ୍ଛ, ଅବାଧ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା ନେଇ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 21 ତାରିଖ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାର 132 ପରୀକ୍ଷା କେନ୍ଦ୍ରରେ ନିଟ୍ ୟୁଜି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର ସବୁ ଗ୍ରାମ ପଞ୍ଚାୟତରେ ଆସନ୍ତା 21-30 ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ସମାବେଶ ଅନୁଷ୍ଠିତ ହେବ। ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ମହିଳା ସଶକ୍ତିକରଣ ଏବଂ ଜୀବିକା ସୁଯୋଗ ନେଇ ସଚେତନତା ବୃଦ୍ଧି ଉପରେ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ କ୍ଷେତ୍ରୀୟ ଅଧିକାରୀ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ରାଜ୍ୟର କୃଷିଭିତ୍ତିକ ପର୍ବ ରଜ ଆଜି ବସୁମତୀ ସ୍ନାନ ସହ ଶେଷ ହେବ। ବସୁଧା ମାତାଙ୍କ ସ୍ନାନ ପାଇଁ ଘରେ ଘରେ ଆଜି ସ୍ୱତନ୍ତ୍ର ପୂଜା କରାଯାଉଛି। ଚାଷୀମାନେ ଆଜିଠାରୁ ଚାଷ କାର୍ଯ୍ୟ ଆରମ୍ଭ କରିବାର ବିଧି ରହିଛି। କିଶୋର କିଶୋରୀଙ୍କ ଜୀବନକୁ ପ୍ରଭାବିତ କରୁଥିବା ନିଷ୍ପଭିଗୁଡ଼ିକରେ ସେମାନଙ୍କର ମୂଲ୍ୟବାନ ମତାମତକୁ ବିଚାର କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ରଜପର୍ବ ପାଳନ ଅବସରରେ ଗତକାଲି ଭୁବନେଶ୍ୱରଠାରେ ପିଲାମାନଙ୍କ ପାଇଁ ଗୋଟିଏ ଦିନ କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ରାଜ୍ୟର ସାମଗ୍ରିକ ବିକାଶ ଏବଂ ନେତୃତ୍ୱ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଏବଂ ପ୍ରତିନିଧି ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜୁ ସ୍ମୃତି ଭବନଠାରେ ଗତକାଲି ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସାଂସଦ ତଥା ବିଜେପି ରାଜ୍ୟଶାଖା ସଭାପତି ମନମୋହନ ସାମଲ ଏଥିରେ ଯୋଗଦେଇ କୃଷିଭିତ୍ତିକ ପର୍ବ ରଜର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଶିଶୁ ଶ୍ରମିକ ପ୍ରଥା ବିରୁଦ୍ଧରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ସୁବର୍ଣ୍ଣପୁରଠାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୌର କାର୍ଯ୍ୟାଳୟଠାରୁ ବାହାରି ପଦଯାତ୍ରା ସହର ପରିକ୍ରମା କରିଥିଲା। ଏଥିରେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ। ପ୍ଲାକାର୍ଡ ଏବଂ ସ୍ଲୋଗାନ ମାଧ୍ୟମରେ ଶିଶୁଙ୍କ ଅଧିକାର ସୁରକ୍ଷା ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ବରଗଡ଼ ଜିଲ୍ଲା ବରପାଲି ଶୀତଳଷଷ୍ଠୀ ଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସରେ ଗତକାଲି ବାବା କପିଳେଶ୍ୱରଙ୍କ ତରଫରୁ କନ୍ୟା ମନୋନୟନ ପତରପେଣ୍ଡି ଅନୁଷ୍ଠିତ ହୋଇଯାଇଛି। ବର ଏବଂ କନ୍ୟା ପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ବିବାହ ସ୍ଥିର ହୋଇଥିବା ଜଣାପଡ଼ିଛି। ଗଞ୍ଜାମ ଗୋପାଳପୁରସ୍ଥିତ ଜରାନିବାସଠାରେ ବିଶ୍ୱ ବୃଦ୍ଧ ନିର୍ଯାତନା ସଚେତନତା ଦିବସ ପାଳନ ଅବସରରେ ଗତକାଲି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କ ଅଧିକାର, ସଶକ୍ତିକରଣ ଏବଂ ମର୍ଯ୍ୟାଦା ରକ୍ଷା ପାଇଁ ସାମୁହିକ ପ୍ରୟାସ ଉପରେ ଆହ୍ୱାନ ଦିଆଯାଇଛି। ପରିବେଶ ସନ୍ତୁଳନରେ କୁମ୍ଭୀରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନଙ୍କର ବାସସ୍ଥାନକୁ ସୁରକ୍ଷା ଦେବାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ବିଶ୍ୱ କୁମ୍ଭୀର ଦିବସ ପାଳନ କରାଯାଉଛି। ଇତିହାସ ପୃଷ୍ଠରୁ ଜଣାଯାଏ କୁମ୍ଭୀରମାନେ 200 ନିୟୁତ ବର୍ଷରୁ ଅଧିକ ସମୟ ଧରି ଅସ୍ତିତ୍ୱରେ ଥିବା ପ୍ରାଚୀନ ସରୀସୃପ। କୁମ୍ଭୀର ପ୍ରଜାତି ଡାଇନୋସର ଯୁଗର ବଞ୍ଚି ରହିଥିବା ପ୍ରାଣୀ ସ୍ଥିରତା, ଅନୁକୂଳନ ଏବଂ ପରିବେଶଗତ ସନ୍ତୁଳନକୁ ପ୍ରତିନିଧିତ୍ୱ କରିଥାନ୍ତି। ଚଳିତ ବର୍ଷ ବିଶ୍ୱ କୁମ୍ଭୀର ଦିବସର ବିଷୟବସ୍ତୁ ରହିଛି ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱ। ଜାତିପ୍ରଥା ଏବଂ ଭେଦଭାବ ଦୂର କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ସୁମଙ୍ଗଳ ପୋର୍ଟାଲର କାର୍ଯ୍ୟକାରୀ କରାଯାଉଛି। ନବରଙ୍ଗପୁର ଜିଲ୍ଲାରେ ସବର୍ଣ୍ଣ ଏବଂ ଅସବର୍ଣ୍ଣଙ୍କ ମଧ୍ୟରେ ବିବାହ ପାଇଁ 494 ଆବେଦନପତ୍ର ମଧ୍ୟରୁ 335 ଅନୁମତି ପ୍ରଦାନ କରାଯାଇଛି। ବିବାହ କରିଥିବା ଦମ୍ପତିଙ୍କ ଯୁଗ୍ମ ବ୍ୟାଙ୍କ ଆକାଉଣ୍ଟକୁ ସରକାର 2,50,000 ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଯାଜପୁର ଜିଲ୍ଲା ଖଣ୍ଡିତରଠାରେ 4 ଧରି ଚାଲିଥିବା 71ତମ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଗତକାଲି ଉଦ୍ଯାପିତ ହୋଇଛି। ମହିଳା ବର୍ଗରେ ଛତିଶଗଡ଼ର

0: ରାଜନନ୍ଦ ଗାଓଁ ଦଳ ଏବଂ ପୁରୁଷ ବର୍ଗରେ ରୋହତକ ଦଳ ବିଜୟୀ ହୋଇଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଚର୍ମ ଉକୁଣିର ଚିକିତ୍ସା। ଆଲୋଚିକା ଡାକ୍ତର ଜ୍ୟୋତିକା ମହାନ୍ତି।
2: ମନୁଷ୍ୟ ଶରୀରରେ ଚର୍ମ ଆୟତନରେ ସବୁଠାରୁ ବୃହତ ଅଙ୍ଗ। ଏଥିରେ ସାଧାରଣତଃ ବିଭିନ୍ନ ପ୍ରକାର ଜୀବାଣୁ, କୀଟାଣୁ, ଭୂତାଣୁ, ପିମ୍ପି ବା ଫଙ୍ଗସ, ପରଜୀବୀ ଆଦି କୀଟାଣୁ ଦ୍ୱାରା ଅନେକ ପ୍ରକାରର ଚର୍ମ ରୋଗ ହେବା ସ୍ୱାଭାବିକ। ତନ୍ମଧ୍ୟରୁ ଉଙ୍କୁଣି ଏକ ପ୍ରକାର ପରଜୀବୀ କୀଟାଣୁ ହୋଇଥିବାରୁ ତାର ସଂକ୍ରମଣରୁ ମଧ୍ୟ ଚର୍ମରେ ବିଭିନ୍ନ ପ୍ରକାର ଉପସର୍ଗ ବା ଲକ୍ଷଣ ପରିଲକ୍ଷିତ ହୋଇଥାଏ। ଆମ ଚର୍ମରେ ଦୁଇ ପ୍ରକାର ରକ୍ତ ଶୋଷଣକାରୀ ଉଙ୍କୁଣି ଯଥା ପେଡିକୁଲସ୍ ହ୍ୟୁମେନସ୍ ଏବଂ ଥାଇରିୟସ୍ ପ୍ୟୁବିସ୍ ଦେଖାଯାଆନ୍ତି। ଏଗୁଡ଼ିକ ଚର୍ମରୁ ରକ୍ତ ଶୋଷି ବିଷାକ୍ତ ଲାଳ ନିର୍ଗତ କରି ଚର୍ମରୋଗ ସୃଷ୍ଟି କରିଥାନ୍ତି। ଏଗୁଡ଼ିକ ପରଜୀବୀ କୀଟ ଯାହାର ପକ୍ଷୀ ନଥାଏ ଏବଂ ଦେହର ରକ୍ତ ଶୋଷି ବଞ୍ଚିଥାନ୍ତି ଏବଂ ମୁଣ୍ଡ କେଶରେ, ଦେହରେ, ଜଙ୍ଘ ପାର୍ଶ୍ୱରେ ଚର୍ମରୋଗ ସୃଷ୍ଟି କରିଥାନ୍ତି। ଚର୍ମ ଉଙ୍କୁଣି ବିଛଣାପତ୍ର, ତଉଲିଆ ଓ ପୋଷାକ ଦ୍ୱାରା ଏବଂ ଜଙ୍ଘ ଓ କୋଳପାର୍ଶ୍ୱର ଉଙ୍କୁଣି ଆକ୍ରାନ୍ତ ବ୍ୟକ୍ତିର ସଂସ୍ପର୍ଶରେ ଆସିବା ଦ୍ୱାରା ଚର୍ମକୁ ପ୍ରବେଶ କରିଥାଏ। ତାଛଡ଼ା ବ୍ୟକ୍ତି ଏବଂ ପିଲାମାନେ ଅପରିଷ୍କାର ଅପରିଚ୍ଛନ୍ନ ରହିଲେ, ଲୁଗାପଟା, ବିଛଣା ଆଦି ନିୟମିତ ସଫା ନ କଲେ, ଖରାରେ ନ ଶୁଖାଇଲେ, ଦୂଷିତ ପରିବେଶ ସହ ରୋଗ ପ୍ରତିରୋଧକ ଶକ୍ତି ଏବଂ ପୌଷ୍ଟିକତାର ଅଭାବ ରହିଲେ ଏ ରୋଗ ପ୍ରଥମେ ଆରମ୍ଭ ହୋଇଥାଏ। ରକ୍ତ ଶୋଷିଲା ବେଳେ ଚର୍ମ ଉଙ୍କୁଣିର ଲାଳଗ୍ରନ୍ଥିରୁ ଏକ ପ୍ରକାର ବିଷାକ୍ତ ରସ ନିର୍ଗତ ହୋଇଥାଏ ଯାହାକି ଚର୍ମରେ ରକ୍ତ ଜମାଟ ବାନ୍ଧିଲା ପରି ପର୍ପୁରିକ ଦାଗ ସୃଷ୍ଟି କରିଥାଏ। ପ୍ରବଳ କୁଣ୍ଡେଇ ହୋଇଥାଏ। ଏହି ସମୟରେ ପୋଷାକର ଭିତରପଟ ସିଲାଇର ଧାରଧାରେ ନିଖ ଏବଂ ଉଙ୍କୁଣି ଲାଗି ରହିଥାନ୍ତି। ଉଙ୍କୁଣି କାମୁଡ଼ାର ଦାଗ ସାଧାରଣତଃ କାନ୍ଧ, ବକ୍ଷସ୍ଥଳ, ପିଠି ଓ ନିତମ୍ବର ଚର୍ମରେ ଅଧିକ ଦେଖାଯାଏ। ଏହା ବ୍ୟତୀତ ଛୋଟ ଛୋଟ ଫୋଟକା ପରି ଓ ଦାନା ଦାନା ପରି ଘିମିରି ପରି ଚିହ୍ନ ମଧ୍ୟ ଚର୍ମରେ ଦେଖାଯାଏ। ଅବହେଳା କଲେ ବା ପରିଷ୍କାର ପରିଚ୍ଛନ୍ନ ନ ରହିଲେ ଜୀବାଣୁ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ଥାଏ ଏବଂ ଆଖପାଖର ଲସିକା ଗ୍ରନ୍ଥି ବା ଲିମ୍ଫ ଗ୍ଲାଣ୍ଡ ଆକ୍ରାନ୍ତ ହୋଇପାରେ, ଫଳରେ ବଥ ଓ ଘା ପରି ଲକ୍ଷଣ ଦେଖାଯାଏ। ବୟସ୍କ ମାଇ ଉଙ୍କୁଣି ଦେଖିବାକୁ ଈଷତ୍ ଧଳା କିମ୍ବା ପାଉଁଶିଆ, 3-4 ମିଲିମିଟର ଲମ୍ବା, କିନ୍ତୁ ପୁରୁଷ ଉଙ୍କୁଣି ଅପେକ୍ଷାକୃତ ଛୋଟ। ଏହାର 3 ଯୋଡ଼ା ଗୋଡ଼ ଏବଂ ସରୁ ଶୁଣ୍ଢ ଥାଏ। ଏହା ଶରୀରର ଚର୍ମରେ ଲାଗି ରହିଥାଏ। ଉଙ୍କୁଣି ଚର୍ମରେ ପ୍ରବେଶ କରିବାର 30 ଦିନ ଭିତରେ କୁଣ୍ଡେଇ ହେବା ଆରମ୍ଭ କରେ। ନାଲି ନାଲି ଦାଗ, କଳା କଳା ଦାଗ ଆଦି ଲକ୍ଷଣ ପ୍ରକାଶ ପାଇଥାଏ। ଚର୍ମ ଉଙ୍କୁଣି ସବୁ ବୟସରେ ପୁରୁଷ ସ୍ତ୍ରୀ ସମସ୍ତଙ୍କୁ ଆକ୍ରମଣ କରିପାରେ। ଚର୍ମ ଉଙ୍କୁଣି ଦ୍ୱାରା ଯେଉଁ କ୍ଷତ ବା ଚିହ୍ନ ଦେଖାଯାଏ ତାକୁ ଭାଗବନ ଡିଜିଜ୍ ବୋଲି କହନ୍ତି। କାରଣ କେବଳ ଗୋଟିଏ ସ୍ଥାନରେ କୁଣ୍ଡେଇ ନ ହୋଇ ସାରା ଶରୀରକୁ ଏହି କୁଣ୍ଡିଆ କ୍ରମେ କ୍ରମେ ବ୍ୟାପେ। ଚର୍ମ ଶୁଷ୍କ ହୁଏ, କଳା କଳା ଦାଗ ହୁଏ ଏବଂ ଚୋପା ଛାଡ଼େ, ଖଣ୍ଡିଆ ହୋଇ ଏକ୍ଜିମା ପରି ଦେଖାଯାଏ, ଖୋଳପା ଛାଡ଼େ, କ୍ଷତ ସ୍ଥାନର ନିକଟସ୍ଥ ଲସିକା ଗ୍ରନ୍ଥି ଦରଜ ହୁଏ, ଜଙ୍ଘିଆ ସ୍ଥାନର କାଖ ତଳ ଚର୍ମରେ ଆଖିପତା ଏବଂ ଶ୍ମଶ୍ରୁ ଲୋମ ଅଂଶର ଉଙ୍କୁଣି ଥାଇରସ୍ ପ୍ୟୁବିସ୍ ନାମକ ଉଙ୍କୁଣି ଦ୍ୱାରା ହୋଇଥାଏ। ଏହା ଯୌନ ସଂସ୍ପର୍ଶରୁ କିମ୍ବା ସଂକ୍ରମିତ ବ୍ୟକ୍ତିର ତଉଲିଆ ଏବଂ ଜଙ୍ଘିଆ ବ୍ୟବହାର କରିବା ଦ୍ୱାରା ଅନ୍ୟକୁ ବ୍ୟାପିଥାଏ। ଉଙ୍କୁଣି ଏବଂ ଡିମ୍ବ ଏହି ସ୍ଥାନର ଲୋମରେ ଜାବୁଡ଼ି ହୋଇ ଲାଖି ରଖିଥାନ୍ତି। ଆସନ୍ତୁ ଦେଖିବା ଉଙ୍କୁଣି ଜନିତ ଚର୍ମରୋଗର ପ୍ରତିକାର ଏବଂ ଚିକିତ୍ସା। ଏହା କେବଳ ସଫା ସୁତୁରା ପରିଷ୍କାର ପରିଚ୍ଛନ୍ନ ରହିଲେ ସବୁବେଳେ ବିନାଶ ହୋଇପାରେ। ଶରୀରକୁ ଉତ୍ତମ ସାବୁନରେ ସଫା କରି ସ୍ନାନ କରିବା, କୁଣ୍ଡିଆ ପାଇଁକା ସୁତିଂ ମୁଲାୟମ ଲୋସନ ଲଗାଇବା, ଆବଶ୍ୟକ ସ୍ଥଳେ ପରମେଥ୍ରିନ୍, ଗାମାବେଞ୍ଜିନ୍, ହେକ୍ସାକ୍ଲୋରାଇଡ୍ କିମ୍ବା ବେଞ୍ଜାଇଲ୍ ବେଞ୍ଜେଟ୍ ଯୁକ୍ତ ସାବୁନ ବ୍ୟବହାର କରିବା ଉଚିତ। ଏସବୁର ଲୋସନ ମଧ୍ୟ ବ୍ୟବହାର କଲେ ଉଙ୍କୁଣି ମରିଯାଆନ୍ତି।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଚର୍ମ ଉଙ୍କୁଣିର ଚିକିତ୍ସା। ଆଲୋଚିକା ଥିଲେ ଡାକ୍ତର ଜ୍ୟୋତିକା ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
3: ଆକାଶବାଣୀ।

ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ଭାଗିଦାରୀ ଗଠନ ଦିଗରେ ବିଶ୍ୱାସ ହିଁ ମୂଳମନ୍ତ୍ର ବୋଲି G7 ଜନସମ୍ପର୍କ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ମତବ୍ୟକ୍ତ। ବିଶ୍ୱ ସ୍ୱାସ୍ଥ୍ୟ ଏବଂ ବିକାଶ କ୍ଷେତ୍ରରେ ଭାରତ ସମେତ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ G7ର ଗୁରୁତ୍ୱ ଆରୋପ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ନେତୃତ୍ୱରେ କିସାଉ ବହୁବିଧ ଡ୍ୟାମ୍ ପ୍ରକଳ୍ପ ସମ୍ପର୍କିତ ଚୁକ୍ତିନାମା ସ୍ୱାକ୍ଷରିତ, 6 ରାଜ୍ୟ ହେବେ ଉପକୃତ। ନିଶାମୁକ୍ତ ଭାରତ ସପ୍ତାହକୁ ଆଜି ଉଦ୍ଘାଟନ କରିବେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ। ଏବଂ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଅନୁଷ୍ଠିତ ହେବ ଲକ୍ଷ୍ନୌରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଫ୍ରାନ୍ସର ଏଭିଏନ୍ଠାରେ ଅନୁଷ୍ଠିତ G7 ସମ୍ମିଳନୀର ନୂତନ ସହଭାଗିତା ଗଠନ ଏବଂ ଆନ୍ତର୍ଜାତିକ ସଂହତିର ପୁନଃନିର୍ମାଣ ଶୀର୍ଷକ ଏକ ଜନସମ୍ପର୍କ ଅଧିବେଶନରେ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଏହି ଅଧିବେଶନ କାଳରେ ପ୍ରଧାନମନ୍ତ୍ରୀ ସମଗ୍ର ବିଶ୍ୱରେ ଏକ ଆନ୍ତର୍ଜାତିକ ଭାଗିଦାରୀ ଗଠନ ଦିଗରେ ବିଶ୍ୱାସର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଭାରତ ସର୍ବଦା ମାନବିକତାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିଆସିଛି। ଆନ୍ତର୍ଜାତିକ ସୌରମେଣ୍ଟ, ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ଲାଗି କରାଯାଇଥିବା ଗଠବନ୍ଧନ, ମିଶନ ଲାଇଫ୍, ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ଏବଂ ଏକ ପେଡ୍ ମା କେ ନାମ ଅଭିଯାନ ଭଳି ଭାରତ ନେତୃତ୍ୱାଧୀନ ପଦକ୍ଷେପଗୁଡ଼ିକରେ ଏହି ମାନବିକତା ଦୃଷ୍ଟିକୋଣ ପ୍ରତିଫଳିତ ହେଉଛି। ଆନ୍ତର୍ଜାତିକ ଭାଗିଦାରୀ ସମ୍ପର୍କିତ ଭାରତର ଦୃଷ୍ଟିକୋଣ ବସୁଧୈବ କୁଟୁମ୍ବକମ୍ ଚିନ୍ତାଧାରା ଉପରେ ଆଧାରିତ ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଶ୍ରୀଲଙ୍କାରେ ଘୂର୍ଣ୍ଣିଝଡ଼ ହେଉ, ଆଫଗାନିସ୍ତାନରେ ଭୂମିକମ୍ପ ବା ମୋଜାମ୍ବିକ୍ରେ ବନ୍ୟା ଭଳି ବିଶ୍ୱର ଯେକୌଣସି ସ୍ଥାନରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଭାରତ ଏହି ସମାବେଶୀ ଚିନ୍ତାଧାରା ସହିତ ପ୍ରଥମ ରାଷ୍ଟ୍ର ଭାବେ ପ୍ରଭାବିତ ଦେଶକୁ ସାହାଯ୍ୟ କରିଥାଏ। ଭାରତର ସମାବେଶୀ ଏବଂ ନିରନ୍ତର ଅଭିବୃଦ୍ଧି ସମ୍ପର୍କରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ସର୍ବଜନ ହିତାୟ ସର୍ବଜନ ସୁଖାୟ ମନ୍ତ୍ର ମାଧ୍ୟମରେ ଭାରତ ଆର୍ଥିକ ସମାବେଶୀ, ସ୍ୱାସ୍ଥ୍ୟ ସୁରକ୍ଷା, ଡିଜିଟାଲ ପରିଚୟ, ବୈଷୟିକ ଜ୍ଞାନକୌଶଳ ନେତୃତ୍ୱାଧୀନ ଜନସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିପାରିଛି। ତେବେ ଆନ୍ତର୍ଜାତିକ ସଂହତି ଗଠନ ଦିଗରେ ଆନ୍ତର୍ଜାତିକ ନିୟମକୁ ଉପଯୁକ୍ତ ସମ୍ମାନ ନ ଦେବା ହିଁ ଏ କ୍ଷେତ୍ରରେ ଏକ ବଡ଼ ପ୍ରତିବନ୍ଧକ ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗକୁ ପ୍ରାଥମିକତା ଦେଇ ସମାଧାନ କରାଯିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ବିଶ୍ୱରେ ଶାନ୍ତି ଓ ସ୍ଥିରତା ସୁନିଶ୍ଚିତ କରିବା ଦିଗରେ ଆନ୍ତର୍ଜାତିକ ଭାଗିଦାରୀ ସର୍ବଦା କଥାବାର୍ତ୍ତା ଓ କୂଟନୀତି ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ଏବଂ ବିକାଶ କ୍ଷେତ୍ରରେ ଭାରତ ସମେତ ଅନ୍ୟାନ୍ୟ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲାଗି G7 ରାଷ୍ଟ୍ର ସମୂହ ବିବିଧ ପଦକ୍ଷେପ ଘୋଷଣା କରିଛନ୍ତି। ବିଶେଷ କରି କଙ୍ଗୋ ଓ ଉଗାଣ୍ଡାରେ ପୁଣି ଦେଖାଦେଇଥିବା ଇବୋଲା ଭୂତାଣୁକୁ ନିୟନ୍ତ୍ରଣ କରିବା ଦିଗରେ ଏକ ସମନ୍ୱିତ ଆନ୍ତର୍ଜାତିକ ପ୍ରୟାସ ଉପରେ G7 ଗୁରୁତ୍ୱ ଦେଇଛି। ଭାରତ, ଇଜିପ୍ଟ, କେନିଆ ଓ ଦକ୍ଷିଣ କୋରିଆ ଏଥିଲାଗି ଚିହ୍ନଟ ପ୍ରକ୍ରିୟା ଓ ପ୍ରତିଷେଧକ ବ୍ୟବସ୍ଥାକୁ ସୁସଂହତ କରିବା ତଥା ସୀମାବର୍ତ୍ତୀ ଅଞ୍ଚଳରେ ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହିତ ବିଭିନ୍ନ ଗୋଷ୍ଠୀକୁ ଏ ଦିଗରେ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଭୂତାଣୁଜନିତ ସଂକ୍ରମଣ ଲାଗି ଭ୍ୟାକ୍ସିନ୍ର ବିକାଶ ତଥା ଚିକିତ୍ସା ପଦ୍ଧତି ଦିଗରେ ବିଶ୍ୱ ନେତୃବୃନ୍ଦ ମିଳିତ ଭାବେ ପ୍ରୟାସ କରିବା ଲାଗି G7 ପକ୍ଷରୁ ଆହ୍ୱାନ ଦିଆଯାଇଛି। ଏତଦ୍ବ୍ୟତୀତ ବିଶ୍ୱସ୍ତରରେ କ୍ୟାନ୍ସର ରୋଗ ବିରୁଦ୍ଧରେ ଲଢ଼େଇ କରିବାର ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ଦିଗରେ G7 ପକ୍ଷରୁ ନିଜର ପ୍ରତିବଦ୍ଧତା ଜାହିର କରାଯାଇଛି। ସେହିଭଳି ଏକ ନିରନ୍ତର ଆର୍ଥିକ ଅଭିବୃଦ୍ଧି ହାସଲ ଦିଗରେ ଆନ୍ତର୍ଜାତିକ ସହଯୋଗ ବଜାୟ ରଖିବା ଉପରେ ମଧ୍ୟ G7 ପ୍ରତିଶ୍ରୁତିବଦ୍ଧ ବୋଲି ଘୋଷଣା କରାଯାଇଛି। G7 ସମ୍ମିଳନୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପକ୍ଷୀୟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଗତବର୍ଷ ଫେବୃଆରୀ ମାସରେ ୱାଶିଂଟନ୍ DC ଉଭୟ ନେତା ଶେଷ ଥର ଲାଗି ଦ୍ୱିପକ୍ଷୀୟ ବୈଠକରେ ପରସ୍ପରକୁ ଭେଟିଥିଲେ। ଆଜିର ବୈଠକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ମଜବୁତ କରିବା ପାଇଁ ଉଭୟ ନେତା ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଏହାସହ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ମଧ୍ୟ ସେମାନେ ମତାମତ ବିନିମୟ କରିବାର ସମ୍ଭାବନା ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ

କଥାରେ ନୂଆଦିଲ୍ଲୀଠାରେ ଗତକାଲି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ବହୁଦିନରୁ ପଡ଼ି ରହିଥିବା ଯମୁନା ନଦୀ ଉପରେ କିସାଉ ବହୁବିଧ ଡ୍ୟାମ୍ ପ୍ରକଳ୍ପ ସମ୍ପର୍କରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ବିବୃତ୍ତି ଅନୁସାରେ ଏହି ପ୍ରକଳ୍ପ ଦ୍ୱାରା ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଓ ରାଜସ୍ଥାନ ଉପକୃତ ହୋଇପାରିବେ। ଏହି ଚୁକ୍ତିନାମା ସ୍ୱାକ୍ଷରିତ ପରେ କିସାଉ

0: ସ୍ୱାକ୍ଷରିତ ପରେ କିସାଉ ପ୍ରକଳ୍ପଟି କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ଲାଗି ପଠାଯିବ ବୋଲି ଏହି ବିବୃତ୍ତିରେ କୁହାଯାଇଛି। ଫ୍ରାନ୍ସର ଏଭିଏନ୍ଠାରେ G7 ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଶ୍ରୀ ମୋଦି ତାଙ୍କର କାନାଡ଼ା ପ୍ରତିପକ୍ଷ ମାର୍କ କାର୍ନେଙ୍କ ସହିତ ଦ୍ୱିପକ୍ଷୀୟ ବୈଠକରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ସମ୍ପର୍କର ସକାରାତ୍ମକ ଧାରାକୁ ସ୍ୱାଗତ କରିଛନ୍ତି। ଏହାଛଡ଼ା ଭାରତ କାନାଡ଼ା ରଣନୈତିକ ଭାଗିଦାରୀ ଗଠନ ଦିଗରେ ନିଜ ନିଜର ପ୍ରତିଶ୍ରତିବଦ୍ଧତା ଦୋହରାଇଛନ୍ତି। ଏହି ବୈଠକରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଏଲ୍ଏନ୍ଜି ଓ ଏଲ୍ପିଜି ସମ୍ପର୍କିତ ବ୍ୟବସାୟିକ ପଦକ୍ଷେପ ସମେତ ଅର୍ଥନୈତିକ ସହଯୋଗ ପ୍ରଗତିର ସମୀକ୍ଷା କରିଛନ୍ତି। ଏହାଛଡ଼ା ଦୁଇ ଦେଶ ମଧ୍ୟରେ ଏକ ସମନ୍ୱିତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା ସ୍ୱାକ୍ଷରିତ କରାଯିବା ଦିଗରେ ଜାରି ରହିଥିବା ପଦକ୍ଷେପ ଉପରେ ମଧ୍ୟ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିଭଳି ପ୍ରତିରକ୍ଷା ଓ ସୁରକ୍ଷା ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲାଗି ଏକ ସାଧାରଣ ସୁରକ୍ଷା ସୂଚନା ଚୁକ୍ତିନାମା ସ୍ୱାକ୍ଷର କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଉଭୟ ଦେଶ ସମ୍ମତି ପ୍ରଦାନ କରିଛନ୍ତି। ଶ୍ରୀ ମୋଦି ତାଙ୍କର ବ୍ରିଟିଶ ପ୍ରତିପକ୍ଷ କିର୍ ଷ୍ଟର୍ମନ୍ଙ୍କ ସହିତ ଅନୁଷ୍ଠିତ ଦ୍ୱିପାକ୍ଷିକ ବୈଠକରେ 2035 ଦୃଷ୍ଟିକୋଣ ଅନୁଯାୟୀ ଭାରତ ଓ ବ୍ରିଟେନ୍ ସମ୍ପର୍କର ଅଗ୍ରଗତି ଉପରେ ସମୀକ୍ଷା କରିଛନ୍ତି। ଏହାଛଡ଼ା ଦୁଇ ଦେଶ ମଧ୍ୟରେ ସମନ୍ୱିତ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମାର ଯଥାଶୀଘ୍ର କାର୍ଯ୍ୟକାରିତା କରାଯିବା ଉପରେ ଉଭୟ ନେତା ଗୁରୁତ୍ୱ ଦେବା ସହିତ ବାଣିଜ୍ୟ, ପ୍ରତିରକ୍ଷା, ଶିକ୍ଷା ଓ ଜନସମ୍ପର୍କ ଆଦି କ୍ଷେତ୍ରରେ ସହଯୋଗର ଅଗ୍ରଗତିକୁ ସ୍ୱାଗତ କରିଛନ୍ତି। ଏହି ବୈଠକରେ ଭାରତ ବ୍ରିଟେନ୍ ସମନ୍ୱିତ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ପ୍ରଧାନମନ୍ତ୍ରୀ ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିବା ସହିତ ବିଭିନ୍ନ ଆଞ୍ଚଳିକ ତଥା ବୈଷୟିକ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅବସରରେ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନ୍ୟାହାନ୍ଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିଛନ୍ତି। ଏହି ବୈଠକରେ ପଶ୍ଚିମ ଏସିଆ ଅଞ୍ଚଳରେ ଶାନ୍ତି, ସୁରକ୍ଷା ଓ ସ୍ଥିରତା ବଜାୟ ରଖିବା ଲାଗି ଆନ୍ତର୍ଜାତିକ ନିୟମ, ପ୍ରତ୍ୟେକ ଦେଶର ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଆରୋପ କରିଛନ୍ତି। ହର୍ମୁଜ୍ ପ୍ରଣାଳୀ ଦେଇ ମୁକ୍ତ, ସୁରକ୍ଷିତ ବାଣିଜ୍ୟ କାରବାର ଜାରି ରଖିବା ଲାଗି ଉଭୟ ନେତା ଆହ୍ୱାନ ଦେଇଛନ୍ତି। ଭାରତ ୟୁଏଇ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ପ୍ରତିରକ୍ଷା ଆଦି କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗର ଅଗ୍ରଗତି ସମ୍ପର୍କରେ ମଧ୍ୟ ଉଭୟ ନେତା ସମୀକ୍ଷା କରିଛନ୍ତି। ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅବସରରେ ରାଷ୍ଟ୍ରପତି ଅଲ୍ ନେହାନ୍ଙ୍କୁ ନିମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀ କେନିଆର ରାଷ୍ଟ୍ରପତି ୱିଲିୟମ୍ ରୁଟୋ, ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫାତା ଏଲ୍ସିସି, ଜାପାନର ପ୍ରଧାନମନ୍ତ୍ରୀ ସାନାଇ ତାକାଇଚି ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜେ ମ୍ୟୁଙ୍କ ସହିତ ପୃଥକ୍ ପୃଥକ୍ ବୈଠକରେ ଯୋଗଦେଇ ଦ୍ୱିପକ୍ଷ ତଥା ଆଞ୍ଚଳିକ ବୈଷୟିକ ସମ୍ପର୍କ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ନିଶାମୁକ୍ତ ଭାରତ ସପ୍ତାହ ଆଜିଠାରୁ ଆରମ୍ଭ ହେଉଛି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଆଜି ଏହି ସପ୍ତାହକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ। ଦେଶବ୍ୟାପୀ ନିଶାଦ୍ରବ୍ୟର ଅପବ୍ୟବହାର ବିରୋଧରେ ସଚେତନତା ବୃଦ୍ଧି କରିବା, ନାଗରିକମାନଙ୍କ ଅଂଶଗ୍ରହଣକୁ ସୁଦୃଢ଼ କରିବା ଏବଂ ସ୍ୱେଚ୍ଛାସେବୀମାନଙ୍କ ଯୋଗଦାନକୁ ଅଧିକ ବ୍ୟାପକ କରିବା ହେଉଛି ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଖେଳ ଖବର କ୍ରିକେଟ୍। ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଅନୁଷ୍ଠିତ ହେବ। ତିନି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ଆଜିକାର ମ୍ୟାଚ୍ ଲକ୍ଷ୍ନୌସ୍ଥିତ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଅପରାହ୍ନ 1:30 ଆରମ୍ଭ ହେବ। ବର୍ତ୍ତମାନ ସୁଦ୍ଧା ଭାରତ 1-0 ଏହି ସିରିଜ୍ରେ ଅଗ୍ରଣୀ ରହିଛି। ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ଭାଗିଦାରୀ ଗଠନ ଦିଗରେ ବିଶ୍ୱାସ ହିଁ ମୂଳମନ୍ତ୍ର ବୋଲି G7 ଜନସମ୍ପର୍କ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ମତବ୍ୟକ୍ତ। ବିଶ୍ୱ ସ୍ୱାସ୍ଥ୍ୟ ଏବଂ ବିକାଶ କ୍ଷେତ୍ରରେ ଭାରତ ସମେତ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ G7ର ଗୁରୁତ୍ୱାରୋପ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ନେତୃତ୍ୱରେ କିସାଉ ବହୁବିଧ ଡ୍ୟାମ୍ ପ୍ରକଳ୍ପ ସମ୍ପର୍କିତ ଚୁକ୍ତିନାମା ସ୍ୱାକ୍ଷରିତ ଏବଂ ନିଶାମୁକ୍ତ ଭାରତ ସପ୍ତାହକୁ ଆଜି ଉଦ୍ଘାଟନ କରିବେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ସାନ୍ତାଳିଆଖଳା କାର୍ଯ୍ୟକ୍ରମ ପ୍ରଯୋଜନା କରିଛନ୍ତି ଏମ୍ ନାଗଭୂଷଣ।

0: କରନ୍ତୁ, ତା ପୂର୍ବରୁ ଆସନ୍ତୁ ଶୁଣି ନେବା ଏହି ସୂଚନା ତଥା ବିଜ୍ଞାପନ।
1: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
2: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
2: କେଠେ ମିଳୁଛି ହୋ ଏତେ ସୁବିଧା?
1: ଜାଣିନ କି ହୋ, ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
2: ତାହେଲେ ଯିବା ନା କି କହୁଛ?
1: ଚାଲ।
4: ଶୁଣୁଛ, ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
5: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
4: ନାଣ୍ଡୁ ଭାଇ ଗହଣା ଦୋକାନ, ସେଠି ସବୁ ଠିକ ଠାକ ମିଳିବ ତ?
5: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ, HUID କୋଡ ନମ୍ବର ଥିବା ଗହଣା ମିଳୁଛି।
4: ତାହେଲେ ତ ବଢିଆ କଥା।
5: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।
6: RBI ର ମନି ଆପ୍ ଦୃଷ୍ଟିହୀନଙ୍କୁ ନୋଟ୍ ର ମୂଲ୍ୟ ବର୍ଗ ଚିହ୍ନିବାରେ ସାହାଯ୍ୟ କରିଥାଏ। ଏହି ଆପ୍କୁ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍ ଏବଂ iOS ଆପ୍ ଷ୍ଟୋର୍‌ରୁ ବିନା କୌଣସି ଶୁଳ୍କରେ ଡାଉନଲୋଡ୍ କରାଯାଇପାରିବ। ଆପ୍ ଇନଷ୍ଟଲ୍ କରିବା ପରେ ଇଣ୍ଟରନେଟ୍‌ର ଆଉ ଆବଶ୍ୟକତା ନାହିଁ, ଏହା ଅଫ୍‌ଲାଇନ୍ ମୋଡ୍‌ରେ ବି କାମ କରିଥାଏ। ଆପ୍ ମୂଲ୍ୟବର୍ଗକୁ ଚିହ୍ନଟ କରେ ଏବଂ ଏହାକୁ ହିନ୍ଦୀ, ଇଂରାଜୀ ଏବଂ 11 ଅନ୍ୟ ଭାଷାରେ ଜଣାଇ ଦିଏ। ତା ସହିତ ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍‌ର ମୂଲ୍ୟବର୍ଗକୁ ଭାଇବ୍ରେସନ୍ ଇତ୍ୟାଦି ମାଧ୍ୟମରେ ଚିହ୍ନେଇ ଦେଇଥାଏ। ମନେ ରଖିବେ, ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ ଅସଲି କି ନକଲି ଏହାର ପ୍ରମାଣ ପ୍ରଦାନ କରେ ନାହିଁ, ତେଣୁ ଉପଭୋକ୍ତାଙ୍କ ଠାରୁ ସତର୍କତା ଆଶା କରୁଛୁ। RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
7: ସଦାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର। ହ୍ୟାଲୋ ବାରିପଦା, ହ୍ୟାଲୋ।

0: ଆକାଶବାଣୀ ବାରିପଦାର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ବାରିପଦା ପରିସରକୁ ଆପଣମାନଙ୍କୁ ସ୍ୱାଗତ କରୁଛୁ ଶ୍ରୋତା ବନ୍ଧୁ, ନମସ୍କାର। ଆସନ୍ତୁ ଆଜି ଯେଉଁମାନେ ଫୋନ୍ କରୁଛନ୍ତି ତାଙ୍କ ସହିତ କଥା ହେବା ଆଉ ଅନୁରୋଧର ଗୀତ ଶୁଣିବା। ହ୍ୟାଲୋ,
1: ଆଜ୍ଞା, ଦୋଳ ଗୋବିନ୍ଦ ମିତ୍ର କହୁଛି, ଆଜ୍ଞା, ସୁଲେଗାଁ ଝାରସୁଗୁଡ଼ା ଜିଲ୍ଲା।
0: ଆଚ୍ଛା, ଝାରସୁଗୁଡ଼ା ଜିଲ୍ଲାରୁ କହୁଛନ୍ତି। ଦୋଳ ଗୋବିନ୍ଦ ଭାଇ, କେମିତି ଅଛନ୍ତି ଆପଣ?
1: ଭଲ ଆଜ୍ଞା।
0: ଆପଣଙ୍କ ପରିବେଶ କେମିତି ଆପଣଙ୍କର ଝାରସୁଗୁଡ଼ା ଜିଲ୍ଲାରେ?
1: ଆଜ୍ଞା, ଝାରସୁଗୁଡ଼ା ବହୁତ ଗରମ ହଉଛି ଆଜ୍ଞା, କିନ୍ତୁ ଦିଦି ହେଲାନି ଟିକେ, ମାନେ କରୁଛି, ବାକି ଗୁଲଗୁଲିଟା ବହୁତ ହଉଛି ଆଜ୍ଞା, କିନ୍ତୁ ବର୍ଷା ତ ହଉନି। କାଲି ଟିକେ 2-3 ଟିକେ ମାନେ ପବନ ବୋହିଥିଲା, ଏବେ ବି ଟିକେ ମାନେ ପବନ ଟିକେ ବୋହୁଛି ଆଉ ବାଦଲ ପାଗ କରିଛି, କିନ୍ତୁ 3 ପର୍ଯ୍ୟନ୍ତ ଆଜ୍ଞା ପୁରାପୁରି ଖରା ହଉଥିଲା ଆଜ୍ଞା।
0: ତେବେ ଟିକେ ଆଶ୍ୱସ୍ତି ମଣୁଛନ୍ତି ଆପଣ, ଗୁଳୁଗୁଳି ତ ଲାଗି ରହିବ, ଯେହେତୁ ଗରମ ରହୁଛି ମାନେ ଗୁଳୁଗୁଳି ହବ
1: ରହୁଛି ଆଜ୍ଞା,
0: ଏବଂ ବର୍ଷା ଯେହେତୁ ବେଳେବେଳେ ଆକାଶରେ ବାଦଲ ଆସିଯାଉଛି, ତେଣୁ ନିଶ୍ଚିତ ଭାବରେ ଗୁଳୁଗୁଳି ହବ। ଆଗକୁ ଆସୁଛି ବର୍ଷା ଋତୁ, ସେ ପାଇଁ ମଧ୍ୟ ଆମେ ପ୍ରସ୍ତୁତି କରିବା ଦରକାର। କୁହନ୍ତୁ ଦଳ ଗୋବିନ୍ଦ ଭାଇ, କଣ ଶୁଣେବା ଆପଣଙ୍କୁ ହେଲା ବାରିପଦ କାର୍ଯ୍ୟକ୍ରମ? କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଆଜ୍ଞା, ଉତ୍ସର୍ଗ କରିବେ ଆଜ୍ଞା, ଆପଣ ଆଉ ଯେତିକି ବାରିପଦା ସମସ୍ତଙ୍କ ଶ୍ରୋତା ବନ୍ଧୁ, ମୋର ମିସେସ୍ ଦୀପାଞ୍ଜଳି ମିଶ୍ର, ମୋର ବଡ ଭାଇ ବିହାରୀ ଲାଲ ଭୋଇ, ତାଙ୍କର ପତ୍ନୀ ଯଶୋବନ୍ତୀ ଭୋଇ, ତାପରେ ମୋର ଗୋଟେ ଭଉଣୀ ଅଛି ସସ୍ମିତା ଭୋଇ, ମୋର ସଲା ଅଛି ପ୍ରଶାନ୍ତ କୁମାର ଦାସ, ଲିଲି ଦାସ, ଆଉ ସମସ୍ତ ମିଶ୍ର ପରିବାରଙ୍କ ସହିତ, ସମସ୍ତ ଶ୍ରୋତା ବନ୍ଧୁଙ୍କ ସହିତ ଟିକେ ଶୁଣିଦେବେ ଆଉ।
0: ଠିକ୍ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଧନ୍ୟବାଦ
2: ଆଜ୍ଞା। जब सदा संग रहे ना को फिर

0: ହ୍ୟାଲୋ, ଆକାଶବାଣୀ ବାରିପଦର କହୁଛି।
1: ହ୍ୟାଲୋ ସାର୍, ନମସ୍କାର।
0: ନମସ୍କାର।
1: ମୁଁ ପୁରେନ୍ଦ୍ର ସିଂ କହୁଛି, ସେବାକୋଟା ବ୍ଲକ ମାନକୁଛି ଆମରରୁ।
0: ପୁରେନ୍ଦ୍ର ଭାଇ, ଆପଣଙ୍କ ଅଞ୍ଚଳରେ ବର୍ତ୍ତମାନ ପରିବେଶ କେମିତି?
1: ସାର୍ ଏଇ ଟିକେ ପୂର୍ବରୁ ଗୋଟେ ଦୁଇଟା ବର୍ଷା ହଉଥିଲା, ଏବେ ଛାଡ଼ି ଯାଇଛି।
0: ଆପଣ କଣ କରୁଛନ୍ତି? ଏଇ ବର୍ଷା ଟପ ଟପ ପକଉଛି।
1: ସାର୍ ବର୍ଷା ଆଗରୁ ମୁଁ ଛେଳି ଚଳେଇ ନେଇଥିଲି, ଆଉ ବର୍ତ୍ତମାନ ଘରେ ଅଛି।
0: ଆଚ୍ଛା, ମୁଗ ତୋଳା ସରିଲାନି କି?
1: ନା ସାର୍, ମୁଗ ତୋଳା ସରିନି ସାର୍।
0: ଆହୁରି କେତେ ମୁଗ ବାହାରିବ ଆପଣ ଭାବୁଛନ୍ତି?
1: ହଁ ସାର୍, ଆହୁରି ଥରେ ଖଣ୍ଡେ ତୋଳିତେ ହବ।
0: ଆଉ ଥରେ ତୋଳା ସରିଲା ପରେ ଆଉ ହବନି ଭାବୁଛନ୍ତି? ସେ ଗଛରେ ଆଉ ଫୁଲ ଆସୁନି?
1: ନାଇଁ ସାର୍, ସେମିତି ଗୋଟେ ଦୁଇଟା ଫୁଲ ଅଛି, ଥରେ ତୋଳିଲା ମାନେ ହେଇଯିବ।
0: ଆଚ୍ଛା, ତାପରେ କଣ କରିବେ?
1: ଏଇ ଖତ ବୁହେଇ ଦେବ,
0: ସେ ମୁଗ ଗଛ ଗୁଡିକ କଣ ହବ?
1: ସେଗୁଡାକ ହଳ କରିଦେଇତେ ହବ।
0: ଆଚ୍ଛା, ହଳ କରିଦେଲେ ସେ ମାଟିରେ ମିଶିଯିବ।
1: ଆଜ୍ଞା
0: ପୁରେନ୍ଦ୍ର ଭାଇ
1: ଆଜ୍ଞା,
0: କୁହନ୍ତୁ, ତେବେ କଣ ଶୁଣେଇବା ହେଲ ପରିପତ କାର୍ଯ୍ୟକ୍ରମରୁ?
1: ନିଜମ ରାତ୍ରିର ସାଥୀ ଆଜ୍ଞା, ହିମାନ ସାଗର ଯାଇଛନ୍ତି ଟାଇଟେଲ ସଂ।
0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଆଜି ରାସମଣି ସିଂ, ମହେନ୍ଦ୍ର ସିଂ, ମନ୍ଦାକିନୀ ସିଂ, ଏତିକି ସାର୍।
0: ଠିକ ଅଛି, ତେବେ ପୁରେନ୍ଦ୍ର ଭାଇ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଆଜ୍ଞା।

0: ହ୍ୟାଲୋ,
1: କୁଳିଗଣା ବ୍ଲକ ରୁ କହୁଥିଲି। ନମସ୍କାର।
0: କୁଳିଗଣା ବ୍ଲକ ରୁ କିଏ କହୁଛନ୍ତି?
1: ବିଷ୍ଣୁପ୍ରିୟା ମହାନ୍ତ।
0: ଆଚ୍ଛା, କୁଳିଗଣା ବ୍ଲକ ରୁ ବିଷ୍ଣୁପ୍ରିୟା ଭଉଣୀ କେମିତି ଅଛନ୍ତି?
1: ଭଲ ଅଛି ସାର, ଆପଣ କେମିତି ଅଛନ୍ତି?
0: ମୁଁ ମଧ୍ୟ ଭଲ ଅଛି। ଆପଣ କ'ଣ କରନ୍ତି କୁହନ୍ତୁ ବିଷ୍ଣୁପ୍ରିୟା ଭଉଣୀ।
1: ଆଉ ସେ ଗୋଟେ ଗୁପ୍ତି ଦୋକାନ ଖୋଲିଛି ତ?
0: କ'ଣ ଦୋକାନ ଖୋଲିଛନ୍ତି?
1: ଗୁପ୍ତିପ ଦୋକାନ।
0: ଆଚ୍ଛା, ଆମେ ଯଦି ଯାଉ ଆପଣ ଗୁପ୍ଚୁପ୍ ଖୁଆଇବେ ଆମକୁ?
1: ଆଜ୍ଞା।
0: କୋଉଠି ମାନେ ଗୁପ୍ଚୁପ୍ ଦୋକାନ ଦେଇଛନ୍ତି?
1: ଘରେ ଖୋଲିଛି। ଘରେ?
0: ଆଚ୍ଛା, ଘରେ ଖୋଲିଛନ୍ତି। ଆପଣ ଯୋଉ ଗୁପ୍ଚୁପ୍ କରନ୍ତି ସେଠି ଆଉ କିଏ ସାହାଯ୍ୟ କରନ୍ତି ନା ଆପଣ ଏକା କରିଦିଅନ୍ତି ସବୁ?
1: ନା, ମୁଁ ଏକା କରିଛି ଏକା।
0: ସେଥିରୁ ଆପଣ କିଛି ଲାଭ ପାଆନ୍ତି?
1: ହଁ, ଲାଭ ଏମିତି ହୁଏ।
0: ଯାହା ବି ହଉ, ଆପଣ ଚେଷ୍ଟା ଚଲେଇଛନ୍ତି। ତେବେ ତା ସହିତ ଆଉ କ'ଣ କରନ୍ତି? ଘରେ ତ ରୋଷେଇ ନିହାତି କରୁଥିବେ।
1: ରୋଷେଇ କରୁ।
0: ଆଜି କ'ଣ ସବୁ ରୋଷେଇ କରିଥିଲେ?
1: ଆଜି ଶାଗ ଭଜା, ଡାଲି।
0: କି ପ୍ରକାର ଶାଗ ହେଲା?
1: କର୍ମ ଶାଗ।
0: ଭାତ ନା ପଖାଳ?
1: ନାଇ, ପଖାଳ ସାର।
0: କୁହନ୍ତୁ ତେବେ ବିଷ୍ଣୁପ୍ରିୟା ଭଉଣୀ, କ'ଣ ଶୁଣେଇବେ ହେଲୋ ବାରିପଦା କାର୍ଯ୍ୟକ୍ରମରୁ? ଏଇ ବନର ଛାଇ କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ପ୍ରଥମେ ଆପଣଙ୍କୁ, ଆଉ ସବୁ ଶୁଣୁଥିବେ ରେଡିଓର ଶ୍ରୋତା ଭାଇ ଭଉଣୀ ଭାଇ ଭଉଣୀମାନଙ୍କୁ। ଆଉ
0: ଆଚ୍ଛା, ଠିକ୍ ଅଛି। ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ନମସ୍କାର ସାର।
0: ନମସ୍କାର।

0: ହ୍ୟାଲୋ
1: ନମସ୍କାର
0: ନମସ୍କାର
1: ମୁଁ ପଥରା ଗ୍ରାମରୁ ଗୌରୀ ଭଗବାନ କରୁଛି।
0: ପଥରା ଗ୍ରାମ?
1: ଆଜ୍ଞା, କଣାକୁଡା ପଞ୍ଚାୟତ ମୟୂରଭଞ୍ଜ।
0: ଆଚ୍ଛା ଆଚ୍ଛା, ଗୌରୀ ଭଉଣୀ କଣ କରନ୍ତି ଆପଣ?
1: ଏଇ ଘରରେ ଘର କାମ।
0: ଆପଣଙ୍କର ଘର କାମ କରିବା ସହିତ ଯେଉଁ ସବୁ ମହିଳାମାନଙ୍କ ପାଇଁ ଯେଉଁ ସୁବିଧା ସୁଯୋଗ ଅଛି ସେଥିରେ ସବୁ ଭାଗ ନେଇଛନ୍ତି ନା ନାହିଁ ଆପଣ?
1: ନା, ମୁଁ ସେଥିରେ କିଛି ଭାଗ ନେଇ ନା, ଏକୁଟିଆ ଘରେ ଆଉ ମୁଁ ସେଗାରେ ଭାଗ ନେଇପାରିଲେ ତ ଛୁଆ ପିଲା ନେଇକି ସେଇଥିପାଇଁ ମୁଁ ଭାଗ ନେଇନି।
0: ଆପଣଙ୍କର ବାହାଘର କେତେ ବର୍ଷ ହେଲାନି?
1: ହେଇଗଲାନି 10 ବର୍ଷ।
0: ଆଜି କଣ ସବୁ ରୋଷେଇ କରିଥିଲେ?
1: ଆଜି ରୋଷେଇ ଭାତ ହେଇଛି, ସୋୟାବିନ ବଡି ତରକାରୀ ହେଇଛି, ସଜନା ଶାଗ ଭଜା ହେଇଛି।
0: ଆଚ୍ଛା,
1: ଆଉ ତ ଏଇନା ତ ଆମ୍ବ ପାଚିଲା, ଆମ୍ବ ଛୁଆମାନେ ତ ବେଶୀ ସେଇ ଆମ୍ବକୁ ପସନ୍ଦ କରୁଛନ୍ତି।
0: ତରକାରୀ ଥାଉ ନ ଥାଉ କିନ୍ତୁ ଆମ୍ବଟା ନିହାତି ଦରକାର,
1: ଆମ୍ବଟା ନିହାତି ଦରକାର ନା ଆମ୍ବ ନା ଛୁଆମାନେ ସେ ଆମ୍ବ ଯଦି ହେଇଛି ଆଉ କିଛି ତରକାରୀ ବି ସେମାନେ ଦେଖିବେ ଯଦି ଖାଇଯିବେ।
0: ନିଶ୍ଚିତ ନିଶ୍ଚିତ, ଆମ୍ବ ତ ସରି ଆସିବନି, ଯେହେତୁ ରଜ ପାଖାପାଖି ପହଞ୍ଚିଲାନି ମାନେ ଆମ୍ବ ସରି ସରି ଆସୁଥିବ, କିଛି ଗଛର ଆମ୍ବ ଥିବ। ଆପଣଙ୍କ ବାଡିରେ କେତେ ଆମ୍ବ ହେଇଛି?
1: 2ଟା ଗଛ।
0: ତେବେ ସରି ନାହିଁ ସମ୍ପୂର୍ଣ୍ଣ ଭାବରେ ଚାଲିଛି? ନାହିଁ,
1: ସମ୍ପୂର୍ଣ୍ଣ ସରି ନାହିଁ ଅଛି।
0: ଠିକ ଅଛି, ତେବେ ଗୌରୀ ଭଉଣୀ କୁହନ୍ତୁ କଣ ଶୁଣେବା ହେଲୋ ବରିପଦ କାର୍ଯ୍ୟକ୍ରମରୁ?
1: ସାହୁ ଦିଦି ମୋ ଜଗା ବଳିଆର ସାତ ସୁର ତୋ ଆଗେ ବେସୁରା ସେ ଗୀତଟା ସେଇଟା ଶୁଣିବେ।
0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି ଗୀତଟି?
1: ମୋର ଝିଅ ପୁଅ ଝିଆରି, ମୋ ଝିଅ ନାଁ ହେଲା ଖୁସି ଭଞ୍ଜ, ପୁଅ ନାଁ ଚନ୍ଦନ ଭଞ୍ଜ, ଆଉ ଝିଆରି ସୁଭଦ୍ରା ଭଞ୍ଜ, ଚିତୁନ ଭଞ୍ଜ।
0: ଆଚ୍ଛା ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଆଜ୍ଞା।

0: ହ୍ୟାଲୋ।
1: ଜୟ ସୀତାରାମ ଆଜ୍ଞା। ଜୟ ସୀତାରାମ।
0: ଜୟ ସୀତାରାମ, ପରିଚୟ ଦିଅନ୍ତୁ, ଆପଣଙ୍କର କିଏ କହୁଛନ୍ତି?
1: ହଁ ହଁ ଆଜ୍ଞା, ରବୀନ୍ଦ୍ରନାଥ ମେହେର, ମହଲାକଟା ହେଡ଼େନ ବ୍ଲକ ବରଗଡ଼ ଜିଲ୍ଲା ରୁ କହୁଛେ ଆଜ୍ଞା।
0: ରବୀନ୍ଦ୍ରନାଥ ମେହେରକୁ ଆମେ କେମିତି ଜାଣିବା, ସେ କଣ କରନ୍ତି?
1: ଆଜ୍ଞା ମୁଁ ଆର କାଣ କହିବି ଆଜ୍ଞା, ମୋତେ ତ ବର୍ତ୍ତମାନ ହେଇଗଲାନ 70 ବର୍ଷ ଆଜ୍ଞା। ଏ ରେଡିଓ ଟିକେ ଶୁଣିକରି ନାତି ନାତୁଣୀ ମାନଙ୍କୁ ଖେଳେଇ କରି ଦିନଟା ଯାଉଛି ଆଜ୍ଞା।
0: ସକାଳୁ ଉଠିକି ଆପଣ କଣ ସବୁ କରୁଛନ୍ତି? ଆପଣଙ୍କର ଯେତେବେଳେ ବ୍ୟସ୍ତ ଥିଲେ, ବ୍ୟସ୍ତ ବହୁଳ ସମୟରେ ଯେମିତି ଥିଲେ, ବର୍ତ୍ତମାନ ତ ସେମିତି ନଥିବ, ଆପଣ ଏଇ ବୟସରେ କଣ କେମିତି ସବୁ?
1: ଆଉ କାଣା ଆଜ୍ଞା, ଯାହାକି ସକାଳୁ ଉଠିକିରି ତ ଖାଲି ଆମର ଧନ୍ଦା ବୋଇଲେ ନାତି ନାତୁଣୀ ମାନଙ୍କର ସଙ୍ଗେ ଗେଲ ଗାଲ ହବାରଟା, ଏଇଟା ତ କାମ ଆଉ କାଣା କିଛି ନା କରବାର ଆଜ୍ଞା। ଘରୁ ବି କାହିଁ ନାଇଁ ଯିବାର କି, ବାବୁ ମାନେ ଅଛନ୍, 4 ବାବୁ ସବୁ ସବୁଆଡେ ଯାଉଛନ୍, କାମ କରୁଛନ୍। ଆମେ ତ ମେହର ଲୋକ, ଲୁଗା ବୁନୁଛନ୍, ସମ୍ବଲପୁରୀ କପଡା ବୁନୁଛନ୍, ଗୋଟେ ବାବୁ ଆମର କାମ କରୁଛି, ଆଉ ମୁଇଁ କିଛି ନାଇଁ, ଘରେ ନାତି ନାତୁଣୀ ମାନଙ୍କୁ ଦେଖି
0: କାର୍ଯ୍ୟକ୍ରମରୁ
1: ଗୋଟେ ଓଡିଆ କଥା ଚିତ୍ର ଗୀତଟେ ଶୁଣମା।
0: ଆଚ୍ଛା,
1: ଆମର ମାଣିକ କଥା ଚିତ୍ର ଗୋଟେ ଆପଣଙ୍କର ପସନ୍ଦରେ ଶୁଣାବେ ଆଜ୍ଞା।
0: ମାଣିକ ଚଳଚ୍ଚିତ୍ରର
1: ଆଜ୍ଞା ଆଜ୍ଞା
0: ଯେକୌଣସି ଗୀତ ନାଇଁ କି?
1: ହଁ, ଯେକୌଣସି ଗୀତ ଗୋଟେ ମାଣିକ ଫିଲ୍ମର ଗୋଟେ ଶୁଣାବେ।
0: ଆଚ୍ଛା,
1: ଭଲ ଲାଗବ ଆଜ୍ଞା।
0: କାହାକୁ ଶୁଣେଇବା ପାଇଁ ଚାହାନ୍ତି ବା କାହାରି ନାମ ନେବା ପାଇଁ ଚାହାନ୍ତି ଯଦି ନିଅନ୍ତୁ
1: ଆଜ୍ଞା। ଏଇଟା ଆମର ଯେତିକି ଅଛନ୍ତି ଶ୍ରୋତା, ରେଡିଓ ଶ୍ରୋତା ବାରିପଦାର ସମକୁ ଆଜ୍ଞା ମୋର ବ୍ୟାରିକେଟ, ତାପରେ ଆପଣ ମୁଇଁ ମୋର ନାତି ନାତୁଣୀ ମାନେ ମିଶିକିରି ସବୁ ଶୁଣମା ଆଜ୍ଞା।
0: ଆକାଶବାଣୀ ବାରିପଦାକୁ ଫୋନ କଲେ ଗୀତ ଶୁଣିବା ପାଇଁ, ହ୍ୟାଲୋ ବାରିପଦାରେ ଆପଣ ଅଂଶଗ୍ରହଣ କଲେ, ଆପଣଙ୍କୁ ଧନ୍ୟବାଦ
1: ଆଜ୍ଞା। ଜୟ ସୀତାରାମ ଆଜ୍ଞା।
0: ଜୟ ସୀତାରାମ।

0: ହ୍ୟାଲୋ
1: ହ୍ୟାଲୋ ବାରିପଦା ସାର୍ ନମସ୍କାର
0: ନମସ୍କାର
1: ବାଙ୍ଗରିପାଶି ବ୍ଲକ ଚକଦରା ଗ୍ରାମରେ ଝୁମୁରି ନାୟକ କହୁଥିଲି
0: ଝୁମୁରି ଭଉଣୀ କଣ ସବୁ କରୁଛନ୍ତି ଆଜି
1: ଆଜି ତ ସାର୍ ଆମେ କିଛି ନୁହଁ ଆଜି ଯେହେତୁ ପାଗ ଟିକେ ଟିକେ ମେଘ ଅଛି ତ ଆମେ ବସିକି ଏଠି ଲୁଡୁ ଖେଳୁଥିଲୁ
0: ଆଚ୍ଛା ଲୁଡୁ ମାନେ ଦୁଇ ଜଣ ମିଶିକି ଖେଳୁଥିଲେ ନା ଚାରି ଜଣ ଖେଳୁଥିଲେ
1: ଆମେ ଦୁଇ ଜଣ ଖେଳୁଥିଲୁ ଗୋଟେ ଛୋଟ ପିଲା ସହିତ ଖେଳୁଥିଲି ଆଉ
0: ଆଚ୍ଛା ଆଚ୍ଛା କିଏ ଜିତିଲା କି
1: ଭାଇ
0: ଆପଣଙ୍କ ସାନ ଭାଇ
1: ଆଜ୍ଞା ସାର୍
0: ତେବେ ଆପଣ ତ ନିଶ୍ଚିତ ଭାବରେ ହାରିଥିବେ
1: ଆଜ୍ଞା ମୁଁ ହାରିଛି
0: ସାନ ଭାଇ ସହିତ ଖେଳୁଛନ୍ତି ମାନେ ଆପଣ ଜିତିବା ସମ୍ଭବ ନୁହଁ ଜିତୁଥିଲେ ବି ହାରିବା ପାଇଁ ପଡିବ ନାଇଁ କି କାରଣ ସାନ ଭାଇ ନା କାରଣ ତାର ମନଟା ଦୁଃଖ ହେଇଯିବ ବହୁତ ବଢିଆ କଥା ଆଉ କଣ ଖାଇଛନ୍ତି ଆଜି
1: ଆଜି ଆମର ପଖାଳ ଆଳୁ ଭଜା
0: ଏତିକିରେ ରହିଗଲା ଆଉ ଶାଗ
1: ଶାଗ କାଲି ହେଇଥିଲା ଆଜି ହେଇନି ରାତିରେ ଭାତ ହବ ତାପରେ ମଟର ଆଳୁ ଝୋଳ କରିବ
0: ଆଚ୍ଛା ସଙ୍ଗୀତର ଆସର ଯୋଉ ଚାଲିଥିଲା ଆପଣଙ୍କର ସେ ସଙ୍ଗୀତର ଆସର ଆଉ କେତେ ଦିନ ପରେ ଆରମ୍ଭ ହବ
1: ସେ ଆରମ୍ଭ ହବ ଯେହେତୁ ଏବେ ତ ବର୍ଷା ଋତୁ ହେଇଗଲାଣି ବର୍ଷା ସମୟ ତ ପ୍ରାୟତଃ ବର୍ଷା ସମୟରେ ଲସ୍ ପଡିଯିବ ଆମର ତ ସେତେବେଳେ ଆମେ କିଛି କରିପାରୁନୁ ନା ସେଥିପାଇଁ ଲସ୍ ପଡିଯାଏ
0: ଆଚ୍ଛା ରଜରେ ହବ ନା ନାହିଁ
1: ରଜରେ ସେମିତି ଗୋଟେ ଦିଟା ସେମିତି ହେଇପାରିବ ଆଉ
0: ଆଚ୍ଛା ଆଚ୍ଛା ତାପରେ ପୁଣି ଆସୁଛି ଆମର ରଥଯାତ୍ରା ସେ ସମୟରେ ହୁଏ ନା ନାହିଁ ତେବେ ସେ ପାଇଁ ମଧ୍ୟ ପ୍ରାକ୍ଟିସ କରୁଥିବେ ବହୁତ ବଢିଆ କଥା ତେବେ ଯଦି ଗୋଟେ ଗୀତ ଶୁଣିବା ପାଇଁ ମୁଁ କହିବିନି ଯଦି ଆପଣ ନିଜେ ଶୁଣେଇବେ ତ ଶୁଣାନ୍ତୁ

0: ବହୁତ ବଢିଆ। କୁହନ୍ତୁ ତେବେ ଝୁମରି ଭଉଣୀ, କଣ ଶୁଣେଇବା ଆପଣଙ୍କୁ ହେଲୋ ବାରିପଦା କାର୍ଯ୍ୟକ୍ରମରୁ? ମନେ ନାହିଁ? ଆଚ୍ଛା ଠିକ ଅଛି, ତେବେ କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ରାଜେଶ ନାୟକ, ରାହୁଲ ନାୟକ, ମୋ ବଡ ମା ଦ୍ରୁପତି ନାୟକ, ମୋ ମାଙ୍କ ନାଁ ରଞ୍ଜିତା ନାୟକ, ଆଉ କଣ୍ଡେଇ ନାୟକ, ଅଜିତ ନାୟକ ଆଦି, ଅନି, ଶିବନ୍ୟା, ରିୟା, ଏତିକି।
0: ଠିକ ଅଛି, ତେବେ ଆପଣଙ୍କୁ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଥ୍ୟାଙ୍କ ୟୁ ସାର୍।

0: ଏଇଠି ଶେଷ କରୁଛୁ ହେଲୋ ବାରିପଦ କାର୍ଯ୍ୟକ୍ରମ। ପୁଣି ଏମିତି କଥା ହେବ ପ୍ରତ୍ୟେକ ବୁଧବାର ଅପରାହ୍ନ 4ଟାରେ। ରହୁଛି ଶ୍ରୋତା ବନ୍ଧୁ, ନମସ୍କାର।
1: ଶ୍ରୋତାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର, ହେଲୋ ବାରିପଦ, ହେଲୋ।

ଶେଷ ହେଲା ହେଲୋ ବାରିପଦା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଉପସ୍ଥାପନରେ ଥିଲେ ଅଶୋକ କୁମାର ଦତ୍ତ, ପ୍ରଯୋଜନା କରିଥିଲେ ଏମ୍ ନାଗଭୂଷଣ ମାଝୀ। ଆକାଶବାଣୀ ବାରିପଦା ଷ୍ଟୁଡିଓ କୋଠିରେ ସମୟ ବର୍ତ୍ତମାନ ସକାଳ 9:00। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। ଶୁଣିପାରିବେ କିଛିକ୍ଷଣ ମଧ୍ୟରେ।

ଶୁଣୁଥିଲେ ଖଞ୍ଜଣି ଭଜନ, ପରିବେଷଣ କରିଥିଲେ ଶିଳ୍ପୀ ଜୟନ୍ତ କୁମାର ଉପାଧ୍ୟାୟ ଏବଂ ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ, ଶୁଣିପାରିବେ।

0: ନମସ୍କାର, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ନାରୀ ମାତୃତ୍ୱ ଲାଭ କରିବା ଈଶ୍ୱରଙ୍କ ବରଦାନ। ସଂସାର ଗଢ଼ିଥିବା ଦମ୍ପତିଙ୍କ ଜୀବନରେ ସନ୍ତାନ ଆଗମନୀର ବାର୍ତ୍ତା ଆନନ୍ଦ ଉଲ୍ଲାସ ଆଣିଦିଏ, ସେମାନଙ୍କର ସଂସାର ପରିପୂର୍ଣ୍ଣ ହୁଏ। ହେଲେ ସମସ୍ତଙ୍କ ଜୀବନରେ ଏହି ସୁଖ ମିଳିନଥାଏ। କେହି କେହି ବିଭିନ୍ନ କାରଣରୁ ସନ୍ତାନ ସୁଖରୁ ବଞ୍ଚିତ ହୋଇଥାନ୍ତି। ତେବେ ଏଭଳି ସମସ୍ୟାର ସମାଧାନ ପାଇଁ ପରିବାରକୁ ଆଗକୁ ବଢ଼ାଇବା ପାଇଁ ଅନେକ ପୋଷ୍ୟ ସନ୍ତାନ ଗ୍ରହଣ କରିଥାନ୍ତି। କାହିଁ କୋଉ ପ୍ରାଚୀନ କାଳରୁ ପୋଷ୍ୟ ସନ୍ତାନ ଗ୍ରହଣ କରିବାର ପ୍ରଥା ଚଳିଆସୁଛି, ଯାହାକି ଧର୍ମୀୟ ରୀତିନୀତି ତଥା ପରମ୍ପରା ଅନୁଯାୟୀ କରାଯାଇଥାଏ। ଆଜିର ସମୟରେ ମଧ୍ୟ ପୋଷ୍ୟ ସନ୍ତାନ ଗ୍ରହଣ କରିବାର ସୁବିଧା ସୁଯୋଗ ରହିଛି। ତେବେ ବେଳେବେଳେ ଏହାକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ମଧ୍ୟ ଉପୁଜିଥାଏ। ଏସବୁକୁ ଧ୍ୟାନରେ ରଖି ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ବ୍ୟକ୍ତି ତଥା ପୋଷ୍ୟ ସନ୍ତାନର ଅଧିକାର ଏବଂ ସୁରକ୍ଷା ପାଇଁ ଆଇନ କାର୍ଯ୍ୟକାରୀ କରାଯାଇଛି। ପୋଷ୍ୟ ସନ୍ତାନ ଗ୍ରହଣ ସମ୍ବନ୍ଧୀୟ ଅନେକ ନିୟମ କରାଯାଇଛି। ତେବେ ଏହି ପରିପ୍ରେକ୍ଷୀରେ ଆସନ୍ତୁ ଶୁଣିବା ଆଲୋଚନା, ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ। ଆଲୋଚନା କରିଛନ୍ତି ଆଇନଜୀବୀ ସୁଜିତ କୁମାର ବିଶ୍ୱାଳ। ପ୍ରଥମେ ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ପ୍ରଥମେ ଏହି ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ ଆଇନ ସମ୍ପର୍କରେ କିଛି ଜାଣିବା, ଏହା କେବେଠାରୁ ଆରମ୍ଭ ହେଲାଣି?
1: ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମଟି 1956 ମସିହା ଠାରୁ ଭାରତରେ କାର୍ଯ୍ୟକାରୀ ହୋଇଆସୁଅଛି।
0: ଆଜ୍ଞା।
1: ଏବଂ ଏହି ଆଇନଟି କେବଳ ଆମର ହିନ୍ଦୁ, ବୌଦ୍ଧ, ଜୈନ ଓ ଶିଖ ମାନଙ୍କ କ୍ଷେତ୍ରରେ
0: ଲାଗୁ କରାଯାଇପାରେ,
1: ପ୍ରୟୋଗନୀୟ ଅଟେ। ଆହୁରି ମଧ୍ୟ ସମଗ୍ର ଭାରତ ବର୍ଷରେ ଏହି ଆଇନଟି ଲାଗୁ ହେଉଥିବା ବେଳେ କେବଳ ଭାରତର ଜାମ୍ମୁ ଏବଂ କାଶ୍ମୀରରେ ଏହି ଆଇନଟି ତାଙ୍କ ପାଇଁ ଲାଗୁ ନୁହେଁ।
0: ଆପଣ କହିଲେ ଯେ ଆମର ଏଇ ଯୋଉ ଆଲୋଚନା ଆଜି ରହିଛି ସେଇଟି ଯୋଉ ହିନ୍ଦୁ ଧର୍ମାବଲମ୍ବୀ ଅଛନ୍ତି ସେମାନଙ୍କ ପାଇଁ କି ପ୍ରଯୁଜ୍ୟ, ତେବେ ଅନ୍ୟ ଯୋଉ ଧର୍ମର ଲୋକ ରହିଲେ ଯେମିତିକି ମୁସଲମାନ ଅଛନ୍ତି, ଖ୍ରୀଷ୍ଟିଆନ ଅଛନ୍ତି, ସେମାନଙ୍କ ପାଇଁ କି କ'ଣ ଅଲଗା ଆଇନ ରହିଛି?
1: ସେମାନଙ୍କ ପାଇଁ ଅଲଗା ଆଇନ

0: ଅଛି
1: ଆଜ୍ଞା,
0: ସେମାନଙ୍କ ପାଇଁ ଏବେ 2000 ମସିହାରେ ଜୁଭେନାରୀ ଜଷ୍ଟିସ୍ କେୟାର ଆଣ୍ଡ ପ୍ରୋଟେକ୍ସନ୍ ଅଫ୍ ଚିଲଡ୍ରେନ୍ ଆକ୍ଟ 2000, ଯେଉଁଥିରେ କି ଗୋଟେ ପିଲାକୁ ସବୁ ଜାତିର ଧର୍ମରେ ସେ ପିଲା ଆଡପ୍ସନ୍ ହେଇପାରିବ। ଯଦି ଜଣେ ଖ୍ରୀଷ୍ଟିଆନ ହେଇଥିବ ବା ଜଣେ ମୁସଲିମ ହେଇଥିବ ସେ କ୍ଷେତ୍ରରେ ତା ପାଇଁ ସେମାନଙ୍କୁ ସ୍ୱତନ୍ତ୍ର କୋର୍ଟରେ ସେମାନେ ଗୋଟେ ଆପ୍ଲିକେସନ୍ ଦେବେ, ଦରଖାସ୍ତ କରିବେ। ସେ ଦରଖାସ୍ତ

0: ଦରଖାସ୍ତ କରିବେ, ସେ ଦରଖାସ୍ତ ଅନୁସାରେ କୋର୍ଟ ତା ଦେହରେ ସନ୍ତୁଷ୍ଟ ହେବ, ଇନକ୍ୱାରି କରିବ ତା ବିଷୟରେ କରିବ, ତାପରେ ଯଦି କୋର୍ଟ ଯଦି ସନ୍ତୁଷ୍ଟ ହେବ ତାହେଲେ ସେମାନଙ୍କୁ ଆଡପ୍ସନ୍ ଦେବ, ନହେଲେ ସେମାନେ ଏମିତି ଆଡପ୍ସନ୍ ଡିଡ୍ ହଉ ବା କୌଣସି ପ୍ରକାର ଏମିତି ସାଧାରଣ ଭାବରେ ସେମାନେ ନେଇପାରିବେନି।
1: ତେବେ ଏଭଳି ଏକ ଆଇନର ଆବଶ୍ୟକତା କାହିଁକି ପଡିଲା?
0: ଯେ ପୂର୍ବରୁ ଭାରତ ବର୍ଷରେ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ସେଭଳି କିଛି ଆଇନର ବ୍ୟବସ୍ଥା ନଥିଲା, କେବଳ ଆମର ପରମ୍ପରା, ସ୍ଥାନୀୟ ଅଞ୍ଚଳର କିଛି ପ୍ରଥା, ଏହି ନିୟମ ଅନୁସାରେ ପୋଷ୍ୟପୁତ୍ର ସେମାନେ ଗ୍ରହଣ କରୁଥିଲେ, ଏବଂ ସେ ପୋଷ୍ୟପୁତ୍ର ଯେଉଁମାନେ ଗ୍ରହଣ କରୁଥିଲେ ସେମାନେ କେବଳ ତାଙ୍କର ପିଣ୍ଡଦାନ ପାଇଁ ଏବଂ ତାଙ୍କର ମୃତ୍ୟୁ ପରେ ତାଙ୍କର ଯେଉଁ ସବୁ କର୍ମ ପାଇଁ ହିସାବରେ କେବଳ ପୁତ୍ରମାନଙ୍କୁ ସେମାନେ ବିଶେଷତଃ ଭାବରେ ଗ୍ରହଣ କରୁଥିଲେ, ସେଥିପାଇଁ ଆକୁ ପୋଷ୍ୟପୁତ୍ର ଗ୍ରହଣ ବୋଲି କୁହାଯାଉଥିଲା, ଯାହାକି ସାର୍ବଜନୀନ ନଥିଲା, ଏହା ଆଇନ ବିରୋଧୀ ଥିଲା। ତେଣୁ ଏହାକୁ ଆଖି ଆଗରେ ରଖି ସରକାର 1956 ମସିହାରେ ଭାରତରେ ଏକ ହିନ୍ଦୁ ଆଡପ୍ସନ୍ ଆଣ୍ଡ ମେଣ୍ଟେନାନ୍ସ ଆକ୍ଟ ଆଣିଲେ, ଯେଉଁଥିରେ କି ଆପଣଙ୍କର ଆଡପ୍ସନ୍ ପାଇଁ ଚାପ୍ଟର 2, 5-17 ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ବ୍ୟବସ୍ଥା ରହିଛି, ଯେ ଆଧିରେ କିପରି ଗୋଟେ ପିଲାକୁ ଆମେ ଗ୍ରହଣ କରିପାରିବା, ଯିଏ ଗ୍ରହଣ କରିବ ତାର କ'ଣ ଯୋଗ୍ୟତା ବା କ୍ଷମତା ଥିବା ଦରକାର, ଯିଏ ପିଲାଟିକୁ ଦେବ ତାର ମଧ୍ୟ କେଉଁ ପରିସ୍ଥିତିରେ ସେ ପିଲାକୁ ଦେବ ତାର କ'ଣ କ୍ଷମତା ଥିବା ଦରକାର, ଏବଂ ଯିଏ ପୋଷ୍ୟପୁତ୍ର ହେବ ତା ପାଇଁ ମଧ୍ୟ ଆଇନଗତ ବ୍ୟବସ୍ଥା ମଧ୍ୟ ତା ଦେହରେ ରହିଛି।
1: ତେବେ ଆପଣ ତ କହିଲେ ଯେ ଆଇନରେ କୋଉମାନେ ଗ୍ରହଣ କରିପାରିବେ ପୋଷ୍ୟ ସନ୍ତାନ, କୋଉମାନେ ଦେଇପାରିବେ, ଏବଂ ଯିଏ ପୋଷ୍ୟ ସନ୍ତାନ ହେବ ତାର ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ତେବେ ଏଇ ଆଇନ ଅନୁଯାୟୀ କୋଉମାନେ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ ସେ ବିଷୟରେ କିଛି କୁହନ୍ତୁ।
0: ଏଇ ଆଇନର ଧାରା 7ରେ ଗୋଟେ ପୋଷ୍ୟପୁତ୍ର ଗ୍ରହଣ କରିବା ପାଇଁ ହେଲେ ସେ ସୁସ୍ଥ ମସ୍ତିଷ୍କର ହୋଇଥିବ, ସେ ନାବାଳକ ହୋଇନଥିବ, ଏବଂ ଯେଉଁ ସମୟରେ ସେ ପୋଷ୍ୟପୁତ୍ର ଗ୍ରହଣ କରିବ ବା ପୋଷ୍ୟ ସନ୍ତାନ ଗ୍ରହଣ କରିବ, ଯଦି ପୁତ୍ର ଗ୍ରହଣ କରୁଥିବ ସେ ସମୟରେ ତାର କୌଣସି ପୁତ୍ର ନଥିବେ, ଯଦି କନ୍ୟା ଗ୍ରହଣ କରୁଥିବ ସେ ସମୟରେ ତାର କୌଣସି କନ୍ୟା ନଥିବ। ତାପରେ ଯଦି ସେ ବିବାହିତ ପୁରୁଷ ଅଛି ତା ସ୍ତ୍ରୀର ସମ୍ମତି ସେଠି ଆବଶ୍ୟକ, ପୁଣି ଯଦି ତାର ଗୋଟିଏ ସ୍ତ୍ରୀରୁ ଅଧିକ ସ୍ତ୍ରୀ ଅଛନ୍ତି ସେ ଜାଗାରେ ସେ ସମସ୍ତଙ୍କର ସମ୍ମତି ଆଣିବା ଦରକାର। ଯଦି ସେ ପୋଷ୍ୟପୁତ୍ରଟି ସମସ୍ତଙ୍କ ସମ୍ମତିରେ ସେ ଗ୍ରହଣ କଲା, ଗ୍ରହଣ କଲା ପରେ ତାର 1 ରୁ ଅଧିକ ସ୍ତ୍ରୀ ଅଛନ୍ତି, ସେ ଜାଗାରେ ସେ ପୋଷ୍ୟ ସନ୍ତାନର ମା କିଏ ହେବ, ତେଣୁ ତା ଭିତରେ ଯିଏ ସବୁଠାରୁ ସିନିୟର ଥିବ, ବରିଷ୍ଠ ଥିବ, ସିଏ ହିଁ ତାର ମା ହେବ, ଅନ୍ୟମାନେ ତାର ସବୁ ସାବତ ମା ହିସାବରେ ଗ୍ରହଣୀୟ ହେବେ।
1: ଯଦି ସେ ସବୁଠାରୁ ବଡ଼ ଥିବ, ବୟସ୍କ ହେଇ, ସେ ତାର ମା
0: ହେବ,
1: ସେ କ୍ଷେତ୍ରରେ ସେଇ ବରିଷ୍ଠ ସ୍ତ୍ରୀ ଲୋକଟି ସେ ପିଲାଟିକୁ ଗ୍ରହଣ କରିବାକୁ ଅରାଜି ହୁଏ ତାହେଲେ କ'ଣ?
0: ଆଗରୁ ମୁଁ କହିଲି ଯେ ଯେତେବେଳେ ପୋଷ୍ୟ ସନ୍ତାନ ଗ୍ରହଣ କରାଯିବ ସେ ସମୟରେ ଉଭୟ ସ୍ୱାମୀ ଏବଂ ସ୍ତ୍ରୀଙ୍କ କନ୍ସେଣ୍ଟରେ ହିଁ ଗ୍ରହଣ କରାଯିବ, ତାଙ୍କର ସମ୍ମତିରେ ହିଁ ଗ୍ରହଣ କରାଯିବ, ତା ଭିତରୁ ଯଦି ଜଣେ ବି କିଏ ମନା କରିବ ସେ ଜାଗାରେ ସେ ପୋଷ୍ୟପୁତ୍ର ଗ୍ରହଣ କରିପାରିବ ନାହିଁ, ସେ ଗ୍ରହଣଟି ଇନଭାଲିଡ୍ ଆଡପ୍ସନ୍ ରହିବ।
1: ଆଜ୍ଞା, ତେଣୁ ତାଙ୍କର ଯଦି 1 ରୁ ଅଧିକ ସ୍ତ୍ରୀ ଅଛନ୍ତି ସମସ୍ତେ ସେଥିରେ
0: ସମସ୍ତେ ରାଜି ହେବା ଦରକାର, ରାଜି ହେଲେ ହିଁ ସେ ପୋଷ୍ୟପୁତ୍ର ଗ୍ରହଣ କରିପାରିବ।
1: ଆପଣ ତ କହିଲେ ଯେ ଜଣେ ଦମ୍ପତି ଉଭୟଙ୍କର ସମ୍ମତି କ୍ରମେ ପୋଷ୍ୟ ସନ୍ତାନ ସେମାନେ ଗ୍ରହଣ କରିପାରିବେ, ତେବେ ଯଦି ଜଣେ ମହିଳା ସିଏ ଚାହାନ୍ତି ଏକୁଟିଆ ତାହେଲେ ବି କ'ଣ ସେ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ?
0: ହଁ, ଇଏ ତ ଗୋଟେ ଭଲ କ୍ୱେଶ୍ଚିନ୍ ପଚାରିଛନ୍ତି, ଯେ ମହିଳା କହିଲେ ଯେ ସେ ଅବିବାହିତ କିମ୍ବା ସେ ସ୍ୱାମୀକୁ ହରେଇଛନ୍ତି ମାନେ ୱିଡୋ, କିମ୍ବା ସ୍ୱାମୀଙ୍କ ନିକଟରୁ ଡିଭୋର୍ସ ହେଇଛନ୍ତି, ଏଇ 3ଟି କ୍ଷେତ୍ରରେ ସେ ମହିଳା ଜଣକ ପୋଷ୍ୟପୁତ୍ର ଗ୍ରହଣ କରିପାରିବ କି ନାହିଁ, ଏହା ହେଉଛି ଆପଣଙ୍କର ପ୍ରଶ୍ନ। ତେଣୁ ଆ ଦେହରେ ରହିଛି ଯେ ଜଣେ ମହିଳା ଅବିବାହିତ ହେଲେ ମଧ୍ୟ ସେ ଗୋଟେ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବ, କିନ୍ତୁ ସେ ଯେଉଁ ସନ୍ତାନଟିକୁ ଗ୍ରହଣ କରିବ ସେ ସନ୍ତାନର ବୟସ ଏବଂ ଯିଏ ଗ୍ରହଣ କରୁଥିବା ମହିଳାର ବୟସ ଭିତରେ 21 ବର୍ଷର ବ୍ୟବଧାନ ହୋଇଥିବା ଦରକାର। ଦ୍ୱିତୀୟ କଥା ହେଲା ଯେ ଯଦି ସେ ମହିଳା ଜଣକ ଅବିବାହିତ ଅବସ୍ଥାରେ ପୋଷ୍ୟପୁତ୍ରଟି ଗ୍ରହଣ କରିଛନ୍ତି, ପରବର୍ତ୍ତୀ ଅବସ୍ଥାରେ ସେ ବିବାହ କରିଗଲେ, ସେ ଜାଗାରେ ସେ ପୋଷ୍ୟପୁତ୍ରଟିର ତାର କ'ଣ ଭବିଷ୍ୟତ ରହିବ? ସେ ଜାଗାରେ ସେ ଯେଉଁ ଯାହାକୁ ବିବାହ ହେଇଥିବେ ସେ ସ୍ୱାମୀ ସେ ପୋଷ୍ୟପୁତ୍ରର ବାପା ହିସାବରେ ରହିବେ, କିନ୍ତୁ ସାବତ ବାପା ହିସାବରେ ରହିବେ, ଏ ମାଆର ଯେଉଁ ଅଧିକାର ଥିବ ସେ ଅଧିକାରକୁ ସେ ପୋଷ୍ୟପୁତ୍ର ଗ୍ରହଣ ହେଲା ପରେ ସେ ତାର ସମସ୍ତ ଅଧିକାରକୁ ସେ ଉପଭୋଗ କରିପାରିବ।
1: ପରବର୍ତ୍ତୀ ସମୟରେ ଯଦି ସେ ମହିଳା ଜଣଙ୍କର କିଛି ସନ୍ତାନ ହୁଅନ୍ତି ତାହେଲେ ସେ କ୍ଷେତ୍ରରେ ସେଇ ପୋଷ୍ୟ ସନ୍ତାନଟିର ଭବିଷ୍ୟତ ବା ତାର ଅଧିକାର କ'ଣ ରହିବ?
0: ସେ ମହିଳା ଜଣଙ୍କର ଭବିଷ୍ୟତରେ କିଛି ସନ୍ତାନ ହେଲେ ମଧ୍ୟ ସେଇ ସନ୍ତାନମାନଙ୍କର ଯାହା ଅଧିକାର ରହିବ ଏ ସନ୍ତାନର ମଧ୍ୟ ସେଇ ସମାନ ଅଧିକାର ରହିବ। ସେ ଯୋଉ ସନ୍ତାନଟି ହବ ସିଏ ସନ୍ତାନ ଜନ୍ମ ହେଲା ପରେ ସିଏ ଯାହା ଯୋଉ ସମ୍ପତ୍ତିଗତ ଅଧିକାର ଯାହା ପାଇବ ବା ସିଏ ଯେମିତି ବାପା ମାଙ୍କର ଯୋଉ ହିସାବରେ ଲିଗାଲ ହେୟାର ହିସାବରେ ରହିବ ଏଇ ଯୋଉ ସନ୍ତାନଟି ପୋଷ୍ୟପୁତ୍ର ହେଇ ଆସିଥିବ ଇଏ ମଧ୍ୟ ସେଇ ହିସାବରେ ସେ ମା ବାପାଙ୍କର ମଧ୍ୟ ଲିଗାଲ ହେୟାର ହିସାବରେ ସମାନ ଅଧିକାର ପାଇବ।

0: ଆଉ ଗୋଟେ କଥା ଏଇଠି କହି ରଖୁଛି ମୁଁ, ଯିଏ ପୋଷ୍ୟ ପୁତ୍ର ଗ୍ରହଣ କରିବ ସେ ପ୍ରଥମେ ସେ ସାଉଣ୍ଡ ମାଇଣ୍ଡେଡ଼ ହେଇଥିବ, ଏବଂ ଯେତେବେଳେ ସେ ଗୋଟେ ପୋଷ୍ୟ ପୁତ୍ର ଗ୍ରହଣ କରୁଛି ସେହି ସମୟରେ ତାର କୌଣସି ସେ ଆଉ କାହାକୁ ପୋଷ୍ୟ ପୁତ୍ର ହିସାବରେ ଗ୍ରହଣ କରିନଥିବ, ବା ତାର ସେହି ସମୟରେ କୌଣସି ଯଦି ସେ ପୁତ୍ର ଗୋଟେ ଗ୍ରହଣ କରୁଛି ତାର କୌଣସି ପୁତ୍ର ନଥିବେ, ବା ଯଦି ଜଣେ ଝିଅକୁ ଗ୍ରହଣ କରୁଛି କନ୍ୟା ସେ ସମୟରେ ମଧ୍ୟ ତାର କୌଣସି କନ୍ୟା ନଥିବେ।
1: ଆପଣ କହିଲେ ଯେ ଜଣେ ଚାହିଁଲେ କେବଳ ପୁଅ ଥିଲେ ଝିଅ ସନ୍ତାନକୁ ଗ୍ରହଣ କରିପାରିବ, ଝିଅ ଥିଲେ ପୁଅ ସନ୍ତାନଟି ଗ୍ରହଣ କରିପାରିବ। ତେବେ ଯଦି ଜଣେ ବ୍ୟକ୍ତିଙ୍କର ମୋଟର ସନ୍ତାନ ସନ୍ତତି ନଥାନ୍ତି, ସେ ଚାହିଁଲେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଏକା ସାଙ୍ଗରେ ଗ୍ରହଣ କରିପାରିବେ କି?
0: ଏକା ସାଙ୍ଗରେ ଗ୍ରହଣ କରିପାରିବେ, ସେ କ୍ଷେତ୍ରରେ କିଛି ଅସୁବିଧା ନାହିଁ। ଯେହେତୁ ତାଙ୍କର ପୁଅ ଥିଲେ ପୁଅ ଗ୍ରହଣ କରିପାରିବେନି, ଯଦି ଝିଅ ଥିବ ଝିଅ ଗ୍ରହଣ କରିପାରିବେନି, ଯଦି ତାଙ୍କର କିଛି ନାହିଁ ପିଲା ତାହେଲେ ସେମାନେ ପୁଅ ଝିଅ ଦୁଇଟି ସନ୍ତାନ ବି ଗ୍ରହଣ କରିପାରିବେ,
1: ଏକା ସାଙ୍ଗରେ
0: ଗ୍ରହଣ କରିପାରିବେ। କିନ୍ତୁ ସେ ଯୋଉ ପିଲାକୁ ସେ ଗ୍ରହଣ କରିବେ, ସେ ପିଲା ଯେ ସେ ଆଉ କୌଣସି ଜାଗାରେ ଆଡପ୍ଟେଡ୍ ହେଇନଥିବେ, ସେ ଚାହିଁଲେ ମଧ୍ୟ ଦୁଇଟି ପୁଅ କିମ୍ବା ଦୁଇଟି ଝିଅ ଗ୍ରହଣ କରିପାରିବେନି।
1: ଯଦି ଜଣେ ଦମ୍ପତି ପୋଷ୍ୟ ସନ୍ତାନ ଗ୍ରହଣ କରିଥାନ୍ତି ଏବଂ ପରେ ସେଇ ଦମ୍ପତିଙ୍କ ଭିତରୁ ଯଦି ସ୍ୱାମୀଙ୍କର ମୃତ୍ୟୁ ହେଇଯାଏ, ସେ କ୍ଷେତ୍ରରେ ସେ ମହିଳା ଏବଂ ତାର ଯୋଉ ସନ୍ତାନ ତାର କଣ ଅଧିକାର ରହିଛି?
0: ଆମର ହିନ୍ଦୁ ସକ୍ସେସନ ଆକ୍ଟ ଯୋଉ ରହିଛି, ଯଦି ଜଣେ ବିବାହିତ ମହିଳା ତା ସ୍ୱାମୀଙ୍କ ସମ୍ପତ୍ତି ଉପରେ ତାର ଯୋଉ ଅଧିକାର ବା ତା ଶାଶୁଘର ସମ୍ପତ୍ତି ଉପରେ ତାର ଯାହା ଅଧିକାର ରହିଛି, ସେ ଅଧିକାର ତାର ସେ ଯୋଉ ପିଲା ସେ ଗ୍ରହଣ କରିଥିବ ଯାହା ପାଇବା କଥା ସେ ପିଲା ମଧ୍ୟ ପାଇବ, ତାଧିରେ କୌଣସି କେହି ତାକୁ ବଞ୍ଚିତ କରିପାରିବେ ନାହିଁ।
1: ଆଜ୍ଞା, ଇଏ ତ ଗଲା ଉଭୟ ସ୍ୱାମୀ ସ୍ତ୍ରୀ ଯେତେବେଳେ ପୋଷ୍ୟ ସନ୍ତାନ ଗ୍ରହଣ କରିଥିବେ ସେ ସମୟରେ, ସ୍ୱାମୀଙ୍କର ଅବର୍ତ୍ତମାନରେ ସ୍ୱାମୀ ଚାଲିଗଲା ପରେ ଯଦି ସେ ମହିଳା ଜଣକ ଚାହାନ୍ତି ଜଣକୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିବାକୁ, ତାପରେ ମଧ୍ୟ ସେ ପୋଷ୍ୟ ସନ୍ତାନର କଣ ତାଙ୍କ ସମ୍ପତ୍ତିର ଅଧିକାର ରହିବ?
0: ସ୍ୱାମୀ ମରିଗଲା ପରେ ମହିଳା ଚାହିଁଲେ ସେ ମଧ୍ୟ ଗୋଟେ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବ, ଏବଂ ସେ ପୋଷ୍ୟ ସନ୍ତାନ ସେ ମହିଳାର ଯାହା ଅଧିକାର ପାଇବା କଥା ସେହି ଅନୁସାରେ ସେ ମଧ୍ୟ ତାର ମାଙ୍କ ସମ୍ପତ୍ତିରେ ସବୁ ପ୍ରକାର ଅଧିକାର ସେ ପାଇବ।
1: ତେବେ ଜଣେ ଛାଡ଼ପତ୍ର ପାଇଥିବା ମହିଳା ସେ କେମିତି ଗ୍ରହଣ କରିପାରିବେ ଏବଂ ତାଙ୍କ ଗ୍ରହଣ କରିଥିବା ସନ୍ତାନର କଣ ଅଧିକାର ରହିଛି ସେ ବିଷୟଟି କୁହନ୍ତୁ।
0: ଜଣେ ଛାଡ଼ପତ୍ର ପାଇଥିବା ମହିଳା ଯାହା ତାର ଯୋଉ ସ୍ତ୍ରୀଧନ ପ୍ରପର୍ଟି ଯାହାକୁ କୁହାଯାଏ, ସେ ତ ତା ସ୍ୱାମୀ ପାଖରୁ ଛାଡ଼ପତ୍ର ପାଇଲା, ତେଣୁ ସେ ଜାଗାରେ ସିଏ ତ ଆଉ ସ୍ୱାମୀର କୌଣସି ପ୍ରପର୍ଟି ପାଇବନି। ଯଦି ତା ବାପ ଘରର ଯାହା ପ୍ରପର୍ଟି ଥିବ ତାକୁ ଯଦି ସେ ଇନହେରିଟ୍ କଲା ବା ପାଇଲା, ସେ ସମ୍ପତ୍ତିରେ ସେ ଯୋଉ ପୁତ୍ରକୁ ଗ୍ରହଣ କରିଥିବ ବା ସେ କନ୍ୟା ସେ ସମସ୍ତ ସମ୍ପତ୍ତି ସେର ଅଧିକାର ତାର ରହିବ, ସେ ପାଇବ। ତା ମାଆର ଯାହା ଭାଗ ରହିବ ସେ ଭାଗ ଉପରୁ ହିଁ ସେ ପାଇବ। ସେହିପରି ଭାବରେ ଜଣେ ଯଦି ପୁରୁଷ ସିଏ ବିବାହ ହେଇନି ବା ତାର ସ୍ତ୍ରୀ ତାକୁ ଛାଡ଼ିକିରି ପଳେଇଗଲା, ବା ସ୍ୱାମୀ ସ୍ତ୍ରୀ ଭିତରେ ଡିଭୋର୍ସ ହେଇଗଲା, କିମ୍ବା ତା ସ୍ତ୍ରୀ କୌଣସି କାରଣରୁ ମୃତ୍ୟୁବରଣ କଲା, ସେ କ୍ଷେତ୍ରରେ ପୁରୁଷ ଯଦି ଗୋଟେ ପୋଷ୍ୟ ପୁତ୍ର ହଉ ବା ପୋଷ୍ୟ କନ୍ୟା ହଉ ଗ୍ରହଣ କରୁଛି, ସେ ଜାଗାରେ ସେ ପୁରୁଷର ତାର ଯାହା ସମ୍ପତ୍ତିରେ ଭାଗ ଅଛି ବା ତାର ଯାହା ନିଜସ୍ୱ ସମ୍ପତ୍ତି ରହିଛି ବା ତାର ଯାହା ଭାଗ ସମ୍ପତ୍ତି ରହିଛି ସେ ସମ୍ପତ୍ତି ଉପରେ ମଧ୍ୟ ସେ ଯାହାକୁ ଗ୍ରହଣ କରିଥିବ ସେ ମଧ୍ୟ ପାଇପାରିବ।
1: ଇଏ ତ ଗଲା ଆମର କେଉଁମାନେ ପୋଷ୍ୟ ପୁତ୍ର ଗ୍ରହଣ କରିପାରିବେ ସେ ସମ୍ପର୍କରେ, ସେମିତି କେଉଁମାନେ ପୋଷ୍ୟ ସନ୍ତାନ ଦେଇପାରିବେ ସେମିତି କିଛି ଆଇନରେ ଉଲ୍ଲେଖ କରାଯାଇଛି କି?
0: କେଉଁମାନେ ପୋଷ୍ୟ ପୁତ୍ର ଦେଇପାରିବେ ସେ ବାବଦରେ ମଧ୍ୟ ଆଇନରେ ବ୍ୟବସ୍ଥା ରହିଛି, ଯୋଉ ହିନ୍ଦୁ ଆଡପ୍ସନ ମେଣ୍ଟେନାନ୍ସ ଆକ୍ଟ ସେକ୍ସନ 9ରେ ରହିଛି ଯେ ପୋଷ୍ୟ ସନ୍ତାନ ଦେବାର ଅଧିକାର କାହାର ଅଛି, କେଉଁମାନେ ସକ୍ଷମ ଦେଇପାରିବେ। ସାଧାରଣତଃ ପିତା ମାତା ଉଭୟ ଜଣେ ବିବାହିତ ଦମ୍ପତି ସେମାନଙ୍କର ସନ୍ତାନକୁ ଯଦି ସେମାନେ କାହାକୁ ଦେବାକୁ ଚାହିଁବେ ଉଭୟଙ୍କର ସମ୍ମତିରେ ତାଙ୍କ ସନ୍ତାନକୁ ସେମାନେ ପୋଷ୍ୟ ମାନେ ଗ୍ରହଣ କରିକି ଦେଇପାରିବେ, ଆଡପ୍ସନ ଦେଇପାରିବେ। ଧର କୌଣସି କ୍ଷେତ୍ରରେ ଗୋଟେ ପିଲାର ବାପା ମା ନାହାନ୍ତି କି ମରିଯାଇଛନ୍ତି, ସେ ଜାଗାରେ ତାର ଯିଏ ଲିଗାଲ ଗାର୍ଡିଆନ ଥିବ ତାର ଅନ୍ୟ ଯିଏ ମାମୁଁ ଘର ହଉ ବା ତା ଅନ୍ୟାନ୍ୟ ସେ ଦାଦା ଯିଏ ରହିବେ, ଯେ ତାଙ୍କର ଆର୍ଥିକ ଅବସ୍ଥା ଭଲ ନାହିଁ ବା ପିଲାକୁ ସେମାନେ ପ୍ରପର ଭାବରେ କେୟାର ନେଇପାରୁନାହାନ୍ତି, ସେ ଜାଗାରେ ସେମାନେ ଚାହିଁବେ ଯେ ଆମେ ପିଲାଟିକୁ କାହାକୁ ପୋଷ୍ୟପୁତ୍ର ହିସାବରେ ଦେଇଦେବୁ, ସେଠି ସେ ତା ନିଜ ଇଚ୍ଛା ଅନୁସାରେ ସେ ଦେଇପାରିବ ନାହିଁ, ଲିଗାଲ ଗାର୍ଡିଆନ ସେମାନେ ଦେଇପାରିବେ ନାହିଁ, ସେ କ୍ଷେତ୍ରରେ କୋର୍ଟର ଆଶ୍ରୟ ନେବାକୁ ପଡେ। ସେଠି ସେ ଯିଏ ନେବା ପାଇଁ ଚାହୁଁଛି ସେ କୋର୍ଟରେ ଗୋଟେ ଅପିଲ କରିବ ଯେ ମୁଁ ଏ ପିଲାଟିକୁ ତାର ବାପା ମା ନାହାନ୍ତି, ତାର ଲିଗାଲ ଗାର୍ଡିଆନ ଯିଏ ସେମାନେ ଚାହୁଁଛନ୍ତି ଦେବା ପାଇଁ, ମୁଁ ଏ ପିଲାଟିକୁ ନେବା ପାଇଁ ଚାହୁଁଛି। ସେ ଜାଗାରେ ଅଦାଲତ କ'ଣ କରିବ ନା ସେ ପିଲା ବିଷୟରେ ଇନକ୍ୱାରି କରିବ ଯେ ପ୍ରକୃତ ଘଟଣା କ'ଣ, ଯେ ପ୍ରକୃତରେ ତା ବାପା ମା ମରିଯାଇଛନ୍ତି କି ନାହିଁ, ଏବଂ ଅଭିଭାବକ ଯିଏ ଇଏ ତାର କ'ଣ
1: ତାର
0: ସମ୍ପର୍କ, ଏବଂ ଯିଏ ନେବା ପାଇଁ ଚାହୁଁଛି ତାର ପ୍ରକୃତରେ ନେବାର କ୍ଷମତା ରହିଛି ନା ନାହିଁ, ତାର ଯୋଉ ପ୍ରକାର ସବୁ ଆଇନଗତ ବିଧି ରହିଛି ସେ ବିଧିକି ସେ ପୂରଣ କରୁଛି ନା ନାହିଁ, ଦେଖିଲା ପରେ ଅଦାଲତ ଯଦି ସନ୍ତୁଷ୍ଟ ହୁଅନ୍ତି ଯେ ହଁ ପ୍ରକୃତରେ ଯାହାକୁ ଏ ପୋଷ୍ୟ ପୁତ୍ରଟି ପ୍ରଦାନ କରାଯାଉଛି ସେ ପିଲାର ଉପଯୁକ୍ତ ଯତ୍ନ ନେଇପାରିବ ଏବଂ ପିଲାର

0: ଭବିଷ୍ୟତକୁ ଠିକ୍ ଭାବରେ ତା ହାତରେ ସଜାଡ଼ି ହେବ, ଗଢ଼ି ହେବ, ସେ ଜାଗାରେ କୋର୍ଟ ଅର୍ଡ଼ର କଲା ପରେ ସେ ପୋଷ୍ୟ ପୁତ୍ରଟି ସେ ଜାଗାରେ ଗ୍ରହଣ କରାଯାଏ। ଏବଂ ଏଠି ମଧ୍ୟ ଆମ ଆଇନରେ ବ୍ୟବସ୍ଥା ଅଛି, ସେ ପୋଷ୍ୟ ପୁତ୍ର ହେଉ ବା କନ୍ୟା ହେଉ, ସେ ସନ୍ତାନଟିର ବୟସ ମ୍ୟାକ୍ସିମମ୍ 15 ବର୍ଷ ହୋଇଥିବା ଦରକାର। ପନ୍ଦର ବର୍ଷରୁ ଅଧିକ ପିଲା ପୋଷ୍ୟ ପୁତ୍ର ହିସାବରେ ଗ୍ରହଣୀୟ ନୁହଁ, 15 ବର୍ଷ ଭିତରେ ହିଁ ପୋଷ୍ୟ ପୁତ୍ର ଗ୍ରହଣ କରାଯାଏ।
1: ଆପଣ କହିଲେ ଯେ ଗୋଟେ ନିର୍ଦ୍ଦିଷ୍ଟ ବୟସ ସୀମା ରହିଛି ପୋଷ୍ୟ ସନ୍ତାନ ହେଇକି ଯିବାର, ଯଦି କୌଣସି କ୍ଷେତ୍ରରେ ଗୋଟିଏ ପିଲା ସେ 15 ବର୍ଷରୁ ଉର୍ଦ୍ଧ୍ୱ ହେଇଥାଏ କିନ୍ତୁ ତାର ସଂସାରରେ କେହି ନଥିବେ, ତାର ପିତାମାତା କୌଣସି କାରଣରୁ ମୃତ୍ୟୁବରଣ କରିବେ, ତାର ଆଉ କେହି ସମ୍ପର୍କୀୟ ନଥିବେ, ସେ କ୍ଷେତ୍ରରେ ସେ କ'ଣ କରିବ?
0: ଯଦି ତାକୁ 15 ବର୍ଷରୁ ଅଧିକ ହେଇଛି ସେ ଜାଗାରେ ଯଦି ଜଣେ ତାକୁ ଚାହୁଁଛି ପୋଷ୍ୟପୁତ୍ର ଗ୍ରହଣ କରିବା ପାଇଁ, ସେ ଜାଗାରେ ଗୋଟେ ଆମର ଅଛି ଯେ ଯଦି ଜଣେ ମନସ୍ଥ କରିଛି ତାକୁ ଗ୍ରହଣ କରିବା ପାଇଁ, ଇତିମଧ୍ୟରେ ସେମାନେ ଦେଇପାରିନାହାନ୍ତି, ତା ବାପା ମା ମରିଗଲେ,
1: ତାର
0: କେହି ସମ୍ପର୍କୀୟ ନାହାନ୍ତି, ସେ ଜାଗାରେ ଗୋଟେ ଡିଡ୍ ଅଫ୍ ଆକନଲେଜମେଣ୍ଟ ତିଆରି ହୁଏ। ତାଙ୍କ ଭିତରୁ ଜଣେ କିଏ ବା ତା ଅଭିଭାବକ କି ଯିଏ ଥିବ ସେ ଗୋଟେ କହିବ ତା ବାପା ମା ସ୍ଥିର କରିଥିଲେ କି ବାପା ମରିଗଲା ମା ରହିଛି ବା ସେମାନେ ତାକୁ ନେଇଯାଇଛନ୍ତି କିନ୍ତୁ କୌଣସି ପ୍ରକାର କାଗଜପତ୍ର ହେଇପାରିନି, ସେ ଜାଗାରେ ଗୋଟେ ଡିଡ୍ ଅଫ୍ ଆକନଲେଜମେଣ୍ଟ ତିଆରି ହୁଏ, ସେଇ ଅନୁସାରେ ତାକୁ ସେ ଗ୍ରହଣ କରନ୍ତି।
1: ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ଦମ୍ପତି ତାଙ୍କର ନିଜସ୍ୱ ଯେଉଁ ସନ୍ତାନମାନେ ଥାନ୍ତି, ଏଇ ସନ୍ତାନମାନେ ଯଦି ସେମାନଙ୍କ ମୃତ୍ୟୁ ପରେ ପୋଷ୍ୟ ସନ୍ତାନ ହେଇକି ଆସିଥିବା ପିଲାଟିକୁ କୌଣସି ସମ୍ପତ୍ତିଗତ ଅଧିକାର ଦେବାକୁ ନ ଚାହିଁବେ, ତେବେ ସେ ପିଲାଟିକୁ ନ୍ୟାୟ ପ୍ରଦାନ କରିବା ପାଇଁ କି ଆଇନରେ କ'ଣ ବ୍ୟବସ୍ଥା ରହିଛି?
0: ଦେଖନ୍ତୁ ଆଜ୍ଞା, ଯେତେବେଳେ ଜଣେ ସନ୍ତାନ ସିଏ ତା ଜନ୍ମିତ ଘରୁ ବା ଜନ୍ମିତ ପରିବାରରୁ ଗୋଟେ ଅନ୍ୟ ପରିବାରକୁ ସିଏ ଆସିଲା, ଏବଂ ଯଦି ସେଇଟା ଆଇନଗତ ଭାବରେ ଗିଭିଂ ଟେକିଂ ଯେଉଁ ରହିଛି ଆମର ଦେବା ଏବଂ ନେବା, ଯଦି ତାକୁ ଠିକ୍ ଭାବରେ ତାକୁ ଦିଆଯାଇଛି, ଜନ୍ମିତ ବାପା ମା ମାନେ ତାକୁ ଯଦି ପ୍ରଦାନ କରିଛନ୍ତି ଆଇନ ଅନୁଯାୟୀ, ଏବଂ ଯିଏ ଆଡପ୍ଟ କରିଛି ଗ୍ରହଣ କରିଛି ସିଏ ଯଦି ଆଇନ ଅନୁଯାୟୀ ତାକୁ ଠିକ୍ ଭାବରେ ଗ୍ରହଣ କରିଛି, ସେ ଜାଗାରେ ସିଏ ପିଲା ତା ଜନ୍ମିତ ପରିବାର ସହିତ ତାର ସମ୍ପୂର୍ଣ୍ଣ ସମ୍ପର୍କ ଛିନ୍ନ କରିକି ସେ ଏଇ ପରିବାରକୁ ଆସିଲା, ଏବଂ ଏଇ ଯେଉଁ ପରିବାରକୁ ସେ ଆସିଲା, କେତେ ଜାଗାରେ ଯେ ଗୋଟେ ପିଲାକୁ ଆଡପ୍ସନ୍ କରି ଆଣୁଛନ୍ତି ତା ପରବର୍ତ୍ତୀ ଷ୍ଟେଜ୍ରେ ତାଙ୍କର ପୁଣି ପିଲା ହେଉଛି, ସେ ଜାଗାରେ ଯଦି ବି ପିଲା ତାଙ୍କର ହେଲେ ସେମାନେ ଏ ପିଲାକୁ କ'ଣ କରନ୍ତି ନା ତାକୁ ପୁଣି ବିଦା କରିଦିଅନ୍ତି, ଅବହେଳା କରନ୍ତି, ତାକୁ ଆଉ କୌଣସି ପ୍ରକାର ତାଙ୍କର ବାପା ମାଙ୍କର ଆଉ ସ୍ନେହ ପ୍ରଦାନ କରନ୍ତି ନାହିଁ। ସେଥିପାଇଁ ଏ ଆଇନରେ ବିଭିନ୍ନ ପ୍ରକାର ବ୍ୟବସ୍ଥା ରହିଛି, ସେ ପିଲା ତାର ଜନ୍ମିତ ବାପା ମାଙ୍କ ପାଖରୁ ଯେଉଁ ସ୍ନେହ ଶ୍ରଦ୍ଧା ବା ଯାହା ଅଧିକାର ପାଇଥାନ୍ତା ଏ ପରିବାରକୁ ଆସିଲା ପରେ ସେ ସେଇ ସମାନ ସ୍ନେହ ଶ୍ରଦ୍ଧା ଏବଂ ଅଧିକାର ଯୋଉଠିକି ଆଡପ୍ସନ୍ ହେଇକି ଆସିଲା ସେଠୁ ମଧ୍ୟ ସେଇ ସମାନ ଜିନିଷ ସେ ପାଇବ, ତାକୁ ସେଥିରୁ କେହି ବି ବଞ୍ଚିତ କରିପାରିବେ ନାହିଁ। ଆଉ ଯଦି ବି କିଏ ବଞ୍ଚିତ କରିବ ସେମାନଙ୍କ ବିରୁଦ୍ଧରେ ଆଇନଗତ ବ୍ୟବସ୍ଥା ରହିଛି, ସେମାନଙ୍କୁ ଆଇନଗତ ଦଣ୍ଡବିଧାନ ରହିଛି।
1: ଗୋଟିଏ ଝିଅଟି କ୍ଷେତ୍ରରେ କ'ଣ
0: ଏ ଜାଗାରେ ସେ ସେଇ ସମାନ ଜିନିଷ ସେ ପାଇବ, ଯଦି ତାକୁ ପରବର୍ତ୍ତୀ ଅବସ୍ଥାରେ ତାର ବାପା ମା କିମ୍ବା ତାର ଯେଉଁମାନେ ଗ୍ରହଣ କରିଛନ୍ତି ବା ତାର ଭାଇ ଭଉଣୀମାନେ ସେମାନେ ଯଦି ତାକୁ ନେଗ୍ଲେକ୍ଟ କଲେ, ତାକୁ ପଚାରିଲେ ନାହିଁ ବା ତାର କୌଣସି ପ୍ରକାର ଭଲମନ୍ଦ ବୁଝିଲେ ନାହିଁ, ସେ ଜାଗାରେ ଅଦାଲତର ଆଶ୍ରୟ ନେଇକରି ତାର ଯୋଉ ନାର୍ଯ୍ୟ ଦାବି ଅଛି ସେ ଦାବି ଉପସ୍ଥାପନ କରି ସେ ପାଇପାରିବ। କିନ୍ତୁ ସେ ପ୍ରମାଣ କରିବାକୁ ପଡିବ ଯେ ପ୍ରକୃତରେ ସିଏ ଗୋଟେ ଭ୍ୟାଲିଡ୍ ଆଡପ୍ସନ୍ ହେଇଥିବା ଦରକାର। ଥରେ ଆସିଲା ପରେ ଆଉ ସେ ସେକେଣ୍ଡ ଟାଇମ୍ ଚାହିଁଲେ ମଧ୍ୟ ସେ ନିଜ ଇଚ୍ଛାରେ ସେ ତା ବାପା ମା ପାଖକୁ ଫେରିପାରିବ ନାହିଁ, ବା ଯୋଉ ଲୋକଟି ଆଣିଥିବ ସିଏ ଚାହିଁଲେ ମଧ୍ୟ ବି ତାକୁ ତା ଘରୁ ବିତାଡ଼ିତ କରିପାରିବ ନାହିଁ, ବା ଯୋଉମାନେ ଦେଇଦେଇଛନ୍ତି ଥରେ ଦେଇସାରିଲା ପରେ ସେମାନେ ଚାହିଁଲେ ମଧ୍ୟ ବି ଜବରଦସ୍ତ ତାକୁ ଆଉ ନେଇପାରିବେ ନାହିଁ।
1: କିନ୍ତୁ ପ୍ରକୃତ ବାପା ମାଙ୍କର ଯଦି କୌଣସି ସନ୍ତାନ ଥାଏ ଏବଂ ସେ ମୃତ୍ୟୁବରଣ କରିଥାଏ ବା କୌଣସି କାରଣରୁ ସେଇ ସନ୍ତାନ ସାଙ୍ଗରେ ଏଇ ପିତାମାତାଙ୍କର କୌଣସି ସମ୍ପର୍କ ନଥିବ, ସେ କ୍ଷେତ୍ରରେ ଏଇ ଯୋଉ ପିଲାଟିକୁ ସେମାନେ ଦେଇଛନ୍ତି ପୋଷ୍ୟ ସନ୍ତାନ ଭାବରେ, ଚାହିଁଲେ ସେମାନେ ତା ସାଙ୍ଗରେ
0: ତା ସହିତ ସମ୍ପର୍କ ରଖିପାରିବେ, ବା ସିଏ ତାଙ୍କର ମଧ୍ୟ ଯତ୍ନ ନେଇପାରିବ, ତାଙ୍କର ଭରଣ ପୋଷଣ କରିପାରିବ, ସବୁକିଛି କରିପାରିବ, ସେମାନେ ଯଦି ଚାହିଁବେ ତାଙ୍କ ଇଚ୍ଛା ହେବ ଆକୁ ମଧ୍ୟ ତାଙ୍କ ସମ୍ପତ୍ତି ମଧ୍ୟ ବି ପ୍ରଦାନ କରିପାରିବେ, ଯାହା ଅନ୍ୟାନ୍ୟ ଆଇନରେ ଯାହା ବ୍ୟବସ୍ଥା ଅଛି ସେମାନେ ଦେଇପାରିବେ, କିନ୍ତୁ ସିଏ କେବେ ବି ତାଙ୍କ ଘରକୁ ଆଉ ଫେରିବ ନାହିଁ, କିନ୍ତୁ ମାନବିକତା ଦୃଷ୍ଟିରୁ ସିଏ ତାଙ୍କୁ ଆଣିକି ତାଙ୍କ ପାଖରେ ରଖିକି ତାଙ୍କ ଯତ୍ନ ନେଇପାରିବ, ତାଙ୍କ ଭରଣ ପୋଷଣ କରିପାରିବ, ଏଥିରେ କିଛି ବାଧା ନାହିଁ।
1: ଆଜ୍ଞା, କଲ୍ୟାଣ ଆଶ୍ରମରେ ଯେଉଁ ପିଲାମାନେ ରହୁଛନ୍ତି ସେଇ ପିଲାମାନଙ୍କୁ ପୋଷ୍ୟ ସନ୍ତାନ ଭାବରେ ଯେଉଁମାନେ ଗ୍ରହଣ କରୁଛନ୍ତି ସେମାନେ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ହେଲେ ସେମାନଙ୍କୁ କ'ଣ କରିବା ଦରକାର?
0: ଅର୍ଫାନ୍ ବା ଯୋଉ ସେଲ୍ଟର ହୋମ୍ ଯାହାକୁ କହୁଛନ୍ତି,
1: ଆଜ୍ଞା,
0: ପ୍ରତି ଜିଲ୍ଲାରେ ଗଭର୍ଣ୍ଣମେଣ୍ଟ ରେକଗ୍ନାଇଜ୍ ସଂସ୍ଥା ସବୁ ରହିଛି, ସେଲ୍ଟର ହୋମ୍ ସବୁ ରହିଛି, ସେ ସବୁ ଆମର CWC ଚାଇଲ୍ଡ ୱେଲ୍ଫେୟାର କମିଟି ଗୋଟେ ଅଛି ତାଙ୍କ ଅଣ୍ଡରରେ। ଆଗରୁ ଆମର ସିଷ୍ଟମ ଥିଲା ଯଦି ଜଣେ ବିଦେଶୀ ଲୋକ ଚାହିଁବ ଯେ ମୁଁ ଗୋଟେ ସନ୍ତାନ ସେ ଯେକୌଣସି ଧର୍ମର ହଉ ମୁଁ ତାଙ୍କୁ ଗ୍ରହଣ କରିବାକୁ ଚାହିଁବ, ସେ ଜାଗାରେ ଆମର ଏଇ ଯୋଉ ହିନ୍ଦୁ ଆଡପ୍ସନ୍ ମେଣ୍ଟେନାନ୍ସ

0: ଆକ୍ଟ ବାବଦରେ ଆମେ କହୁଛେ ସେ ଆକ୍ଟ ସେଠି ଆପ୍ଲିକେବୁଲ୍ ନୁହଁ। ତା ପାଇଁ ଆମର ସ୍ପେଶାଲ ଜୁଭେନାରୀ ଜଷ୍ଟିସ୍ କେୟାର ଆଣ୍ଡ ପ୍ରୋଟେକ୍ସନ୍ ଅଫ୍ ଚିଲ୍ଡ୍ରେନ୍ ଆକ୍ଟ 2000 ରହିଛି, ଯେଉଁଥିରେ ଆମର ବର୍ତ୍ତମାନ କଲେକ୍ଟରମାନଙ୍କୁ କ୍ଷମତା ଦିଆଯାଇଛି। ପ୍ରଥମେ ଯିଏ ନେବା ପାଇଁ ଚାହିଁବ ସିଏ ସେଠି ଗୋଟେ ଆପ୍ଲିକେସନ୍ ଦେବ, ଦେଲା ପରେ କଲେକ୍ଟର ଯେଉଁ ହୋମ୍ରୁ ପିଲା ନିଆଯିବ ସେଠି କଲେକ୍ଟର ତାଙ୍କର ଇନକ୍ୱାରି କରିବେ ଏବଂ ସେ ଲୋକ ଯାଇ ସେ ପିଲା ସହିତ ମିଶିବ ଏବଂ ସେଠି ଦେଖାଯିବ ଯେ ସେ ପ୍ରକୃତରେ ସେ ଲୋକ ପିଲାକୁ ସିଏ ପ୍ରକୃତରେ ଠିକ୍ ଭାବରେ ବଢ଼େଇକି କୁଡ଼େଇକି ତାକୁ ମଣିଷ କରିପାରିବ ନା ନାହିଁ, ତାର ଆର୍ଥିକ କ୍ଷମତା ଅଛି ନା ନାହିଁ, କେଉଁଠିକାର ଲୋକ ଏବଂ ସେ ପିଲାର ପ୍ରକୃତରେ ମଙ୍ଗଳ ହେବ କି ନାହିଁ, ପିଲାର ସୁରକ୍ଷା, ପିଲାର ଯେଉଁଟାକି ରିହାବିଲେସନ୍ ଆଣ୍ଡ ସୋସିଆଲ ରିଇଣ୍ଟିଗ୍ରେସନ୍, ଏଇ ଦୁଇଟା ଜିନିଷକୁ ସେମାନେ ବିଶେଷତଃ ଭାବରେ ଦେଖନ୍ତି। ସେମାନେ ଦେଖିବେ ଯେ ଯେଉଁ ଦମ୍ପତି ସେମାନଙ୍କର ପ୍ରକୃତରେ ଚାଇଲ୍ଡ ଅଛି ନା ନାହିଁ, ସେମାନେ ଚାଇଲ୍ଡ ନିଡ୍ କରୁଛନ୍ତି ନା ନାହିଁ ଏବଂ ସେମାନେ ପିଲାକୁ ନେଇକରି ତାକୁ ପ୍ରପର ଏଜୁକେସନ୍ ଦେବେ, ତାର ପ୍ରପର କେୟାର କରିବେ ଏବଂ ପିଲାର ମଙ୍ଗଳ ହେବ କି ନାହିଁ, ଏସବୁ ଦେଖିକିରି ସେଠି ପିଲାଙ୍କୁ ସେଠି ତାକୁ ଆଡପ୍ସନ୍ ହିସାବରେ ଦିଆଯାଏ। ଯଦି ପିଲା ତାର ବୁଝିବାର ବୟସ ହେଇଯାଇଥିବ ସେ ଜାଗାରେ ପିଲାର ଇଚ୍ଛାକୁ ମଧ୍ୟ ଗ୍ରହଣ କରାଯାଏ, ପିଲାକୁ ପଚରାଯାଏ ଯେ ତମେ ଏଇ ବାପା ମା ତମକୁ ନେବାକୁ ଚାହୁଁଛନ୍ତି, ତମେ ତାଙ୍କ ସହିତ ମିଶିଲଣି, ତମେ ତାଙ୍କ ସହିତ ରହିବ କି, ତମେ କ'ଣ ଚାହୁଁଛ। ପିଲା ଯଦି ସେଠି ହଁ କହିବ ଯେ ହଁ ମୁଁ ତାଙ୍କ ପାଖରେ ରହିବା ପାଇଁ ଚାହୁଁଛି, ସେ ଜାଗାରେ ପିଲାକୁ ଦିଆଯାଏ। ଯେଉଁଠି ବି ହଉ ପ୍ରଥମେ ପିଲାର ମଙ୍ଗଳଟାକୁ ଦେଖାଯାଏ। ମନେକର କୌଣସି ଜାଗାରେ ଯେଉଁ ପିଲାଙ୍କୁ ନେଇକରି କ'ଣ କରୁଛନ୍ତି, ମାନେ ଅର୍ଥ ଲୋଭ ଦେଖେଇକିରି ପିଲାକୁ ସେଠି ଆଡପ୍ସନ୍ କରେଇ ଦେଉଛନ୍ତି, ସେ ଜାଗାରେ ଏଇ ଯେଉଁ ହିନ୍ଦୁ ଆଡପ୍ସନ୍ ଆକ୍ଟରେ ବ୍ୟବସ୍ଥା ରହିଛି ଯେ ଯଦି କୌଣସି ପିଲାକୁ ଅର୍ଥ ଲୋଭରେ ଯଦି କିଏ ଗ୍ରହଣ କରୁଛି ବା ଯେଉଁ ଲୋକଟି ଦଉଛି ସେ ଲୋକଟି ଯଦି କିଛି ଅର୍ଥ ପାଇବା ଆଶାରେ ସେ ପିଲାକୁ ଦେଇଦେଉଛି ବା ପିଲାକୁ ବିକ୍ରି କରିଦେଉଛି, ସେ ଜାଗାରେ ସେ ଲୋକକୁ 6 ମାସ ଜେଲ୍ ଦଣ୍ଡ ଏବଂ ଜୋରିମାନା ବ୍ୟବସ୍ଥା ମଧ୍ୟ ରହିଛି।
1: ତେବେ ଏଇଠି ଗୋଟିଏ ପ୍ରଶ୍ନ, ବିଧିବଦ୍ଧ ଭାବରେ ବା ଆଇନଗତ ଭାବରେ ପୋଷ୍ୟ ସନ୍ତାନ ଗ୍ରହଣ କରିବା କାହିଁକି ଜରୁରୀ?
0: ମନେକର ଜଣେ ଲୋକ କହିଲା ମୁଁ ମୋ ପୁଅକୁ ତତେ ଦେଇଦେଲି କିନ୍ତୁ ପୁଅଟି ପ୍ରକୃତ ଜନ୍ମିତ ବାପା ପାଖରେ ରହିଲା,
1: ଆଜ୍ଞା,
0: ସେ ଜାଗାରେ ସେ ଆଡପ୍ସନ୍ଟା ଭ୍ୟାଲିଡ୍ ଆଡପ୍ସନ୍ ନୁହଁ ବା ବୈଧ ପୋଷ୍ୟ ସନ୍ତାନ ଗ୍ରହଣ ନୁହଁ।
1: ଆଜ୍ଞା,
0: ସେଥିପାଇଁ ଏ ଆଇନ ରହିଛି, ମାନେ ଗିଭିଂ ଆଣ୍ଡ ଟେକିଂ, ଜଣେ ଦବ ଆଉ ଜଣେ ନବ, କମ୍ପ୍ଲିଟଲି ଜଣେ ଦେଇଦବ, ଯିଏ ଦେଇଦେଲା ସେ ତା ସହିତ ଆଉ କୌଣସି ପ୍ରକାର ସମ୍ପର୍କରେ ଆସିବ ନାହିଁ।
1: ଯେ ଅନେକ ସମୟରେ ଦେଖାଯାଏ ଗୋଟିଏ ପରିବାରରେ 2-3 ଭାଇ ଅଛନ୍ତି, ସେଇ ଭାଇମାନଙ୍କ ଭିତରୁ ଜଣଙ୍କର କୌଣସି ସନ୍ତାନ ନାହିଁ, ସେ ଚାହିଁବ ଯେ ତାର ଅନ୍ୟ ଭାଇଙ୍କର ଯୋଉ ସନ୍ତାନ ଅଛନ୍ତି ତାଙ୍କ ଭିତରୁ ଜଣଙ୍କୁ ସେ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିବ। ସେ କ୍ଷେତ୍ରରେ ଦେଖାଯାଇଛି ଯେ ଅନେକ ସମୟରେ ସେ ପିଲାଟିକୁ ଗ୍ରହଣ କରେ କିନ୍ତୁ ପିଲାଟି ତାର ପ୍ରକୃତ ବାପା ମାଙ୍କ ପାଖରେ ରହେ, କିନ୍ତୁ ଯେତେବେଳେ ସମ୍ପତ୍ତି ବାଡ଼ି କଥା ଉଠେ କି କୌଣସି ଆର୍ଥିକ ବ୍ୟବସ୍ଥା କଥା ଉଠେ ସେତେବେଳେ ସେ ଭାଇର ଭାଗଟି ଦାବି କରେ।
0: ସେଇଥିପାଇଁ ଆଇନରେ ଯୋଉ ଆମର ଆଡପ୍ସନ୍ ଡିଡ୍ ପୋଷ୍ୟପୁତ୍ର ଦଲିଲ ବ୍ୟବସ୍ଥା ରହିଛି,
1: ଆଜ୍ଞା,
0: ସେ ଦଲିଲରେ ଉଭୟ ଯିଏ ପୋଷ୍ୟପୁତ୍ର ଦିଏ ସେ ବାପା ମା ତା ଦେହରେ ଦସ୍ତଖତ କରିବେ, ଯିଏ ନେବେ ସିଏ ମଧ୍ୟ ତା ଦେହରେ ଦସ୍ତଖତ କରିବେ ଏବଂ ସେମାନଙ୍କର ଫଟୋ ରହିବ ଆଉ ତା ଦେହରେ ସାକ୍ଷୀ ମଧ୍ୟ ଉପସ୍ଥିତ ରହିବେ, ସେଟା ରେଜିଷ୍ଟ୍ରେସନ ହବ। ଖାଲି ଆମେ ଏମିତି ଓରାଲି କରିଦେଲେ ତାର କିଛି ପ୍ରମାଣ ରହିବନି, ସେଥିପାଇଁ ଆଗରୁ ମଧ୍ୟ ଆମର ଯେଉଁଦିନ ପୋଷ୍ୟପୁତ୍ର ଦିଆଯାଏ ସେଦିନ ଗୋଟେ ଦତ୍ତ ହୋମ ବି ହୁଏ, ଜଣେ ବ୍ରାହ୍ମଣ ରହିବ ସେଠି, କିଛି ଲୋକ ଉପସ୍ଥିତ ରୁହନ୍ତି, ସେଠି ଗୋଟେ ଉତ୍ସବ ପାଳନ କରାଯାଏ। ତେଣୁ ସେ କ୍ଷେତ୍ରରେ ଯେତେବେଳେ ପୋଷ୍ୟପୁତ୍ରକୁ ନେଇକି ଯେତେବେଳେ ବିବାଦ ଉପୁଜେ ସେ ସମୟରେ କୋର୍ଟକୁ ଯେତେବେଳେ ସେ ଯାଇକି ଏଇ ଲୋକମାନଙ୍କୁ ସେତେବେଳେ ସାକ୍ଷୀରେ ଆଣିକି ସେ ପ୍ରମାଣ କରାଏ, ସେଇଟା ଯଦି କୋର୍ଟରେ ବି ପ୍ରମାଣ ହେଇଗଲା ତାହେଲେ ସେ ତାର ପୋଷ୍ୟପୁତ୍ର ହିସାବରେ ଡିକ୍ଲାର ହେଇଯିବ। ଆଉ ଯୋଉଠି ଧର ମନେକର ଯୋଉଠି ଡିକ୍ଲାରେସନ ଅଛି ସବରେଷ୍ଟର ଅଫିସରେ କୌଣସି ପ୍ରକାର ଦଲିଲ ରେଜିଷ୍ଟ୍ରେସନ ହେଇଯାଇଛି ସେ ଜାଗାରେ ତାକୁ ଚ୍ୟାଲେଞ୍ଜ କରିବା ଏତେ ସହଜ ନୁହଁ। ଏଠି ମଧ୍ୟ ଆଉ ଗୋଟେ କଥା ରହିଛି ଯେ ଯେଉଁ ପିଲାଟି ଆଡପ୍ଟେଡ୍ ହେଇଯାଉଛି ସେ ଅନ୍ୟ ପରିବାରକୁ ପୋଷ୍ୟ ପୁତ୍ର ବା ପୋଷ୍ୟ ସନ୍ତାନ ଭାବରେ ସେ ଚାଲିଗଲା, କିନ୍ତୁ ଏଠି ଗୋଟେ ବ୍ୟତିକ୍ରମ ଅଛି କ'ଣ କି, ସେ ପରିବାରକୁ ଗଲା ପରେ ମଧ୍ୟ ସେ ଜନ୍ମ ହେଇଥିବା ପରିବାରରେ ତା ପାଇଁ ବିବାହର ଯୋଉ ବାରଣ ରହିଥିଲା ସେ ଜନ୍ମ ହେଇଥିବା ପରିବାରରେ ତାର ସମ୍ପର୍କୀୟମାନଙ୍କୁ ବାହା ହେଇପାରିବ ନାହିଁ, ସେଇ ନିୟମ ଯୋଉଠିକି ସେ ଯାଇଥିବ ଆଡପ୍ଟେଡ୍ ହେଇକିରି ତା ପାଇଁ ମଧ୍ୟ ସେଇ ନିୟମ ପ୍ରଯୁଜ୍ୟ।
1: ତେବେ ଶେଷରେ ଆପଣ ଆମର ଶ୍ରୋତାମାନଙ୍କୁ କ'ଣ କହିବାକୁ ଚାହିଁବେ?
0: ଯେଉଁ ପିତାମାତା ମାନେ ସ୍ଥିର କରୁଛନ୍ତି ଯେ ତାଙ୍କ ପିଲାଟିକୁ ସେ ଅନ୍ୟ କାହାକୁ ପ୍ରଦାନ କରିବେ ସେ ସମୟରେ ସେମାନେ କୌଣସି ଲୋଭର ବଶୀଭୂତ ହୁଅନ୍ତୁ ନାହିଁ। ଅନେକ କ୍ଷେତ୍ରରେ ଦେଖାଯାଉଛି ଯେ ପିଲାଙ୍କୁ ନିଜର ଆର୍ଥିକ କିଛି ଲାଭ ଆଶାରେ ସେମାନେ ଛୋଟ ଛୁଆକୁ ବିକ୍ରି କରିଦେଉଛନ୍ତି, ସେଭଳି ମନୋଭାବରେ କୌଣସି ପିଲାକୁ ସେମାନେ କାହାକୁ ଦିଅନ୍ତୁ ନାହିଁ। ଦ୍ୱିତୀୟ କଥା ହେଉଛି ଯେଉଁମାନେ ଗୋଟେ ପିଲା ଗ୍ରହଣ କରୁଛନ୍ତି ତାଙ୍କର ନିଜ ପିଲା ଭଳି ସେ ତାକୁ ସେମାନେ ବିଚାର କରନ୍ତୁ, ଯେମିତି ସେ ପିଲାଟି ତା ବାପା ମା ପାଖରେ ଥିଲେ ସେ ଯୋଉ ଭଳିଆ ସ୍ନେହ ଶ୍ରଦ୍ଧା ଅଧିକାର ପାଇଥାନ୍ତା, ଯିଏ ତାକୁ ଗ୍ରହଣ କରୁଛନ୍ତି ସିଏ ତାକୁ ସେଇ ସମସ୍ତ ସ୍ନେହ ଶ୍ରଦ୍ଧା ଏବଂ ତାର ଅଧିକାର ତାକୁ ପ୍ରଦାନ କରନ୍ତୁ, ତାକୁ ନେଗ୍ଲେକ୍ଟ କରନ୍ତୁ ନାହିଁ ଏବଂ କୌଣସି ଲୋଭର ବଶୀଭୂତ ହୋଇ ମଧ୍ୟ କୌଣସି ସନ୍ତାନକୁ ସେମାନେ ଗ୍ରହଣ କରନ୍ତୁ ନାହିଁ।
1: ଆପଣ ଆମର କାର୍ଯ୍ୟକ୍ରମକୁ ଆସିଲେ ପୋଷ୍ୟ ସନ୍ତାନ ଅଧିଗ୍ରହଣ ଅଧିନିୟମ ବିଷୟରେ

0: ନ୍ୟାୟିକ ଉପାଦେୟ କଥା କହିଲେ ଏହି ଆଇନରେ କ'ଣ ବ୍ୟବସ୍ଥା ରହିଛି ସେ ବିଷୟରେ ବିଶଦ ଭାବରେ ଆଲୋଚନା କଲେ। ଏହି ଆଲୋଚନା ପାଇଁ ଆମର କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର।
0: ଶୁଣିଲେ ଆଲୋଚନା ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ। ଆଲୋଚନା କରିଥିଲେ ଆଇନଜୀବୀ ସୁଜିତ କୁମାର ବିଶ୍ୱାଳ। ହଁ, କେବଳ ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ ନୁହେଁ, ସମସ୍ତଙ୍କ ଅଧିକାରର ସୁରକ୍ଷା କରାଯିବା ସହିତ ବିଭିନ୍ନ ସମସ୍ୟାର ସମାଧାନ ଏବଂ ନ୍ୟାୟ ପ୍ରଦାନ କରିବା ଭଳି ବ୍ୟବସ୍ଥା ଆଇନରେ ରହିଛି। ତେବେ ସବୁଠାରୁ ବଡ଼ କଥା ହେଉଛି ସେସବୁ ଆଇନ ସମ୍ପର୍କରେ ଅବଗତ ହେବା, ସେଥିପ୍ରତି ସଚେତନ ହେବା ସଙ୍ଗେ ସଙ୍ଗେ ଅନ୍ୟାୟକୁ ଅସୁବିଧାକୁ ରୋକିବା ପାଇଁ ଯଥା ସମୟରେ ଆଇନର ସଦୁପଯୋଗ କରିପାରିଲେ ଆମେ ନିଶ୍ଚିତ ଭାବେ ଅନେକ ସମସ୍ୟାରୁ ମୁକୁଳିଯିବା ସହିତ ସୁରକ୍ଷିତ ରହିପାରିବା।

କାର୍ଯ୍ୟକ୍ରମ ତ ଶୁଣିଲେ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଉଛି ନାରୀ ମହଲା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ଼୍ 753001। ତେବେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଇ ଏଇଠି ରହୁଛି। ମୁଁ ନିର୍ମାଲ୍ୟ ଓଝା, ନମସ୍କାର।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, G7 ଶିଖର ସମ୍ମିଳନୀ ଅବସରରେ ଆଜି ସନ୍ଧ୍ୟାରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ପ୍ୟାରିସ୍ଠାରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ପ୍ରମୁଖ ଉଦ୍ୟୋଗୀ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ କରିବେ ବୈଠକ। ଦେଶର 26 ନିୟୁତ ହେକ୍ଟର ଅବକ୍ଷୟମୁଖୀ ଜମିକୁ ପୁନରୁଦ୍ଧାର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର। ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ୍ର ସାମରିକ ଅଭିଯାନକୁ ଆମେରିକା ରାଷ୍ଟ୍ରପତିଙ୍କ ସମାଲୋଚନା ଏବଂ ଭାରତ ଆଫଗାନିସ୍ତାନ ମଧ୍ୟରେ ଲକ୍ଷ୍ନୌଠାରେ ଜାରି ରହିଛି ପୁରୁଷ ବର୍ଗ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। G7 ଶିଖର ସମ୍ମିଳନୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସନ୍ଧ୍ୟାରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବ। ଗତବର୍ଷ ଫେବୃୟାରୀ ମାସରେ ୱାଶିଂଟନ୍ ଡିସିଠାରେ ଉଭୟ ନେତା ଶେଷଥର ଲାଗି ଦ୍ୱିପକ୍ଷୀୟ ବୈଠକରେ ପରସ୍କରକୁ ଭେଟିଥିଲେ। ଆଜିର ବୈଠକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗକୁ ଅଧିକ ମଜବୁତ କରିବା ପାଇଁ ଉଭୟ ନେତା ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଏହା ସହିତ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ମଧ୍ୟ ସେମାନେ ମତ ବିନିମୟ କରିବାର ସମ୍ଭାବନା ରହିଛି। ବୈଠକକୁ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ବୈଷୟିକ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ଭାରତ ନିରନ୍ତର ସକ୍ରିୟ ଭାବେ ଭୂମିକା ଗ୍ରହଣ କରିଆସୁଛି। ପ୍ରମୁଖ ଅନ୍ତର୍ଜାତୀୟ ମଞ୍ଚ ଏବଂ ପରାମର୍ଶ କ୍ଷେତ୍ରରେ ଭାରତର ବ୍ୟାପକ କୂଟନୈତିକ ସମ୍ପର୍କ ଏହାର ବ୍ୟାପକ ଅଂଶଗ୍ରହଣକୁ ପ୍ରତିଫଳିତ କରୁଛି। ସମସ୍ତଙ୍କୁ ସୁଫଳ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏକ ସନ୍ତୁଳିତ ସମାବେଶୀ ଏବଂ ନିରନ୍ତର ଆର୍ଥିକ ଅଭିବୃଦ୍ଧିକୁ ପ୍ରୋହାହନ ପ୍ରଦାନ କରିବା ଶୀର୍ଷକ ଅଧିବେଶନରେ ଶ୍ରୀ ମୋଦି ଯୋଗଦେବେ। ଏଥିରେ G7 ସଦସ୍ୟ ରାଷ୍ଟ୍ର, ସହଭାଗୀ ଦେଶ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏବଂ OECDରେ ପ୍ରତିନିଧି ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ ଅବସରରେ ଆଜି ସନ୍ଧ୍ୟାରେ ପ୍ୟାରିସ୍ଠାରେ ପହଞ୍ଚବେ। ପ୍ରବାସୀ ଭାରତୀୟ ପ୍ୟାରିସ୍ଠାରେ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଶ୍ରୀ ମୋଦି ଆସନ୍ତାକାଲି ପୂର୍ବାହ୍ନରେ ପ୍ରମୁଖ ଉଦ୍ୟୋଗୀ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ ୟୁରୋପର ପ୍ରମୁଖ ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ସମାବେଶ ଭିଭାଟେକ୍ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଯୋଗଦେବେ। ଏହି ସମ୍ମିଳନୀରେ ଭାରତୀୟ ଷ୍ଟାର୍ଟଅପ୍ ଅଂଶଗ୍ରହଣ କରୁଛନ୍ତି। ଭାରତୀୟ ପ୍ରଯୁକ୍ତିବିଦ୍ୟା ଉଦ୍ୟୋଗ ଭିଭାଟେକ୍ର ବିଶ୍ୱସ୍ତରୀୟ ଧ୍ୟାନ ଆକର୍ଷଣ କରିବାର ଆଶା କରାଯାଉଛି। ସେଠାରେ ପ୍ରବାସୀ ଭାରତୀୟ ସଦସ୍ୟଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ଫ୍ରାନ୍ସ ମଧ୍ୟରେ ସୁଦୃଢ଼ ସମ୍ପର୍କକୁ ପ୍ରତିଫଳିତ କରିବା ଲକ୍ଷ୍ୟ ନେଇ ସେଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଶ୍ରୀ ମୋଦି କୃତ୍ରିମ ବୁଦ୍ଧିମତାର ସୁରକ୍ଷିତ, ତ୍ୱରିତ ଏବଂ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପ୍ରସଙ୍ଗ ଆଧାରରେ କାର୍ଯ୍ୟକ୍ରମରେ ଯୋଗଦେବେ। G7 ସଦସ୍ୟ ରାଷ୍ଟ୍ର ନେତୃମଣ୍ଡଳୀ, ସହଭାଗୀ ରାଷ୍ଟ୍ର ତଥା ଅଗ୍ରଣୀ କୃତ୍ରିମ ବୁଦ୍ଧିମତା ଉଦ୍ୟୋଗଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଥିରେ ଯୋଗଦେଇ ଡିଜିଟାଲ୍ ନବସୃଜନ ଏବଂ ଦାୟିତ୍ୱପୂର୍ଣ୍ଣ କୃତ୍ରିମ ବୁଦ୍ଧିମତା ବିକାଶ ଉପରେ ମତ ବିନିମୟ କରିବେ। ସମ୍ମିଳନୀ ଅବସରରେ ଶ୍ରୀ ମୋଦି ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟନ୍ ଏବଂ ଜର୍ମାନ୍ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ଗତକାଲି କେତେକ G7 ସଦସ୍ୟ ରାଷ୍ଟ୍ରମୁଖ୍ୟ ଏବଂ ସହଭାଗୀ ରାଷ୍ଟ୍ରର ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଦେଶରେ ଅବକ୍ଷୟମୁଖୀ ଜମିର ପୁନରୁଦ୍ଧାର ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି। ଏହା ପ୍ରକୃତିର ସେବା ସହିତ ମାନବତାର ଭବିଷ୍ୟତକୁ ସୁରକ୍ଷିତ ରଖିବାରେ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି। ନୂଆଦିଲ୍ଲୀରେ ବିଶ୍ୱ ଜଳଶୁଷ୍କ ଅଞ୍ଚଳ ଏବଂ ମରୁଡ଼ି ମୁକାବିଲା ଦିବସ 2026 ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର 26 ନିୟୁତ ହେକ୍ଟର ଅବକ୍ଷୟମୁଖୀ ଜମିକୁ ପୁନରୁଦ୍ଧାର କରିବାର ଲକ୍ଷ୍ୟ ରଖାଯାଇଛି। ଏ ଦିଗରେ ସରକାର ସକ୍ରିୟ ଭୂମିକା କାର୍ଯ୍ୟ କରୁଛନ୍ତି। ରାମସର ସାଇଟ୍ ଏବଂ ଆର୍ଦ୍ରଭୂମି ସହରଗୁଡ଼ିକରେ ବନ୍ୟାଜଳ ପରିଚାଳନା ଏବଂ ଅତିରିକ୍ତ ଜଳ ସଂରକ୍ଷଣ ପାଇଁ ସରକାର ପ୍ରାଥମିକତାର ସହ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି।
2: हम पूरी तरीके से अपने मंत्रालय की प्रतिबद्धता, माननीय प्रधानमंत्री जी ने जो कॉप 2014 की दिल्ली डिक्लेरेशन के समय में करी थी कि हम 26 मिलियन हेक्टर को 2030 तक एक तरीके से रेस्टोरेशन का काम करेंगे। भारत सरकार अपने ग्रीन इंडिया मिशन में लगभग 1.7 लाख हेक्टर जमीन का कार्य हमने किया है और कैंपा के समर्थन से भी पिछले 5 वर्षों में 3.2 लाख हेक्टर का हम लोगों ने फॉरेस्टेशन करने का काम किया है।
1: श्री यादव कहिछन्ति चाष कार्य अत्यधिक यूरिया सारर उपयोग खाद्य श्रृंखल आह्वान सृष्टि करुछि। मृत्तिका स्वास्थ्य अवक्षय जोगु जमीर उर्वरता ह्रास पाउछि। मंत्री श्री यादव विकास एवं परिवेश संरक्षण मध्यरे संतुलन रक्षा उपरे गुरुत्व प्रदान करिछन्ति। आपण माने संवाद सुनुछन्ति आकाशवाणीरो। हिजबुल्ला विरुद्ध इस्राएल्र सामरिक अभियान को आमेरिका राष्ट्रपति डोनाल्ड ट्रंप समालोचना करिछन्ति। बहुदिन धरी जारी रहिथिबा ई संघर्ष फल बहुसंख्यारे साधारण नागरिक मृताहत होइछन्ति बोली श्री ट्रंप कहिछन्ति। एभियाना ठारे चालिथिबा जी 7 शिखर सम्मेलन को संबोधन करि श्री ट्रंप सामरिक कार्यानुष्ठान परिचालना को दायित्वपूर्ण भाव निर्वाह करिबाकु इस्राएल प्रधानमंत्री नेतान्याहुंकु अनुरोध करिछन्ति। अन्यपक्ष आमेरिका और ईरान मध्य होगा चुक्तिनामा परिप्रेक्षी में इस्राएल लेबानन संघर्ष एक प्रमुख प्रसंग भाव उभा हो। श्री ट्रंप कहते चुक्तिनामार समस्त बरणी आगामी दिन में सार्वजनीन हो। पूर्व घोषणा अनुजाई आसंता शुक्रवार दिन आमेरिका और ईरान मध्य युद्धविरति नहीं आनुष्ठानिक भाव चुक्ति स्विजरलैंड स्वाक्षरित होवार कार्यसूची रही। प्रधानमंत्री नरेन्द्र मोदी कहिछन्ति गत दशंधि मध्यरे देशर प्रतिरक्षा क्षमतारे गुरुत्वपूर्ण परिवर्तन घटिछि। आत्मनिर्भरशील दृष्टिकोण आधार रे नवसृजन प्रजुक्तिविद्या एवं स्वदेशी उत्पादन व्यापक होइछि। सामाजिक गणमाध्यम पोस्ट श्री मोदी कहिछन्ति आकाश स्थलभाग एवं जलभागरे भारतर निजर प्रतिरक्षा दक्षता को अधिक सशक्त करिपारिछि। विकसित स्वदेशी प्रजुक्तिविद्या एवं आत्मनिर्भरशीलता जातीय सुरक्षा क्षेत्र पर एक दृढ़ भित्तिभूमि प्रतिष्ठा कर प्रधानमंत्री कहिछन्ति। स्वराष्ट्रमंत्री अमित शाह कहिछन्ति प्रधानमंत्री नरेन्द्र मोदी नेतृत्व में गत 12 वर्ष मध्यरे भारत सुरक्षा दृष्टि सशक्त हो पारिछि। आभ्यंतरण सुरक्षा एवं बाह्य शत्रु उपरे विनाशकारी पदक्षेप को सुनिश्चित करा पारिछि। सामाजिक गणमाध्यम पोस्ट श्री शाह कहिछन्ति सर्जिकल स्ट्राइक एयर स्ट्राइक एवं ऑपरेशन सिंदूर भली पदक्षेप सीमापार शत्रु को दृढ़ जवाब दे पारिछि। धारा 370 उच्छेद नक्सलवाद मूलोत्पाटन एवं देशर उत्तर पूर्व अंचलगुड़िक 12 अधिक स्वाक्षरित होता चुक्ति आभ्यंतरण सुरक्षा क्षेत्र को सशक्त कर जातीय सुरक्षा प्रति सरकार अंगीकारबद्धता विश्वस्तर में भारत को एक प्रशंसाजोग्य राष्ट्र में परिणत करी। नीट यूजी पुनः परीक्षा अनुष्ठित होबाकु जाउछि एवं सरकार एहाकु संपूर्ण संवेदनशीलता और सतर्कतार सह परिचालना करिबा नै प्रस्तुत अछन्ति बोली बीजेपी मुखपात्र तथा सांसद सुधांशु त्रिवेदी कहिछन्ति। नुआदिल्ली दलीय कार्यालय ठारे गणमाध्यम को संबोधन करी पुनः परीक्षा नै छात्र छात्रीं उपरे चाप सृष्टि करिबा एवं सेमानक एकाग्रता भंग करिबा पई विरोधी कांग्रेस प्रयास करुछि बोली श्री त्रिवेदी कहिछन्ति। एथिपई श्री त्रिवेदी कांग्रेस नेता तथा लोकसभा विरोधी दल नेता राहुल समालोचना करिछन्ति। भारत एवं अफगानिस्तान मध्यरे द्वितीय दिनिकी आंतर्जातिक क्रिकेट मैच लखनऊ एकना क्रिकेट स्टेडियम ठारे जारी रहिछि। टॉस जीते अफगानिस्तान भारत को प्रथमे बैटिंग करिबा को आमंत्रण करिछि। वर्तमान सुद्धा भारत 1-0 सीरीज रे अग्रणी रहिछि। फिफा विश्वकप फुटबल प्रतियोगिता रे आज अनुष्ठित खेल रे ऑस्ट्रिया 3-1 गोल रे जोड़ान को परास्त करिछि। दीर्घ 36 वर्ष पर विश्वकप फुटबल प्रतियोगिता रे ऑस्ट्रिया एहार प्रथम विजय हासिल करिछि। अन्य मैच गुड़िक मध्यरे आर्जेंटीना अल्जीरिया विपक्ष रे 3-0 गोल रे विजय हासिल करिछि। आर्जेंटीना दलर तारका खेलाड़ी लियोनेल मेसी हैट्रिक अर्जन करिछन्ति। अन्य पक्ष रे नॉर्वे 4-1 गोल रे इराक को परास्त करिछि। फ्रांस सेनेगल को 3-1 गोल रे परास्त करिथे बेले ईरान और न्यूजीलैंड एवं उरुग्वे और साउदी अरब मध्यरे मैच अमीमांसित भाव शेष होइछि। भारतीय पाणिपाग विभाग कहिछि ओडिशा समेत तेलंगाना झारखंड बिहार छत्तीसगढ़ विभिन्न अंचल को आसंता 5 दिन मध्यरे दक्षिण पश्चिम मौसुमी वायु प्रवेश नै पाग अनुकूल रहिछि। तेबे पश्चिमबंगर उपहिमालय अंचल एवं सिक्किम राजि प्रबल वर्षा हेबा नै पाणिपाग विभाग अनुमान करिछि। मुख्य संवाद गुडिक पुनि थरे जी 7 शिखर सम्मेलन अवसर में आज संध्या आमेरिका राष्ट्रपति द्विपाक्षिक आलोचना करेंगे प्रधानमंत्री। प्यारिस प्रधानमंत्री आसंता काली प्रमुख उद्

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଓ ଆତ୍ମନିର୍ଭରଶୀଳତା ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିଛି, କହିଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି ଏବଂ ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ କୁମ୍ଭୀର ଦିବସ। ଦେଶର ପ୍ରତିରକ୍ଷା କ୍ଷମତାରେ ଗତ 12 ବର୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପରିଲକ୍ଷିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆତ୍ମନିର୍ଭରଶୀଳ ଦୃଷ୍ଟିକୋଣ ଆଧାରରେ ନବସୃଜନ, ପ୍ରଯୁକ୍ତି ବିଦ୍ୟା ଏବଂ ସ୍ୱଦେଶୀ ଉତ୍ପାଦନ ବ୍ୟାପକ ହୋଇଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଆକାଶ, ସ୍ଥଳ ଏବଂ ଜଳଭାଗରେ ଭାରତ ନିଜର ପ୍ରତିରକ୍ଷା ଦକ୍ଷତାକୁ ଅଧିକ ସଶକ୍ତ କରିପାରିଛି। ବିକଶିତ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଏବଂ ଆତ୍ମନିର୍ଭରଶୀଳତା ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ 12 ବର୍ଷ ମଧ୍ୟରେ ଭାରତ ସୁରକ୍ଷା ଦୃଷ୍ଟିରୁ ସଶକ୍ତ ହୋଇପାରିଛି। ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବାହ୍ୟ ଶତ୍ରୁଙ୍କ ଉପରେ ବିନାଶକାରୀ ପଦକ୍ଷେପକୁ ସୁନିଶ୍ଚିତ କରାଯାଇପାରିଛି। ସର୍ଜିକାଲ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ୍ ଓ ଅପରେସନ୍ ସିନ୍ଦୁର ଭଳି ପଦକ୍ଷେପ ସୀମାପାର ଶତ୍ରୁଙ୍କୁ ଦୃଢ଼ ଜବାବ ଦେଇପାରିଛି। ଭାରତ ସ୍ୱଦେଶୀ ଯୁଦ୍ଧ ବିମାନ ନିର୍ମାଣରେ ପୂର୍ଣ୍ଣ କ୍ଷମତା ହାସଲ କରି ପ୍ରତିରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉନ୍ନୟନ ଅଭିଯାନ ଅଭୂତପୂର୍ବ ଗତି ଲାଭ କରିଛି। 1000ରୁ ଉର୍ଦ୍ଧ୍ୱ ପ୍ରତିରକ୍ଷା ଷ୍ଟାର୍ଟଅପ୍ ଏହି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିଛି। ଗତ 12 ବର୍ଷ ମଧ୍ୟରେ ଦେଶରେ ପ୍ରତିରକ୍ଷା ରପ୍ତାନୀ 56 ଗୁଣ ବୃଦ୍ଧି ପାଇ 2025-26 ଆର୍ଥିକ ବର୍ଷରେ 38,400 କୋଟିରେ ପହଞ୍ଚିଛି। ଭାରତର ପ୍ରଥମ ସ୍ୱଦେଶୀ ବିମାନବାହୀ ଯୁଦ୍ଧ ଜାହାଜ ଆଇଏନ୍ଏସ୍ ବିକ୍ରାନ୍ତ ଦେଶକୁ ବିଶ୍ୱର ଅଗ୍ରଣୀ ନୌସାମରିକ ରାଷ୍ଟ୍ରମାନଙ୍କ ମଧ୍ୟରେ ସ୍ଥାନିତ କରିଛି। ଦେଶର ଉତ୍ତର ପୂର୍ବ ଅଞ୍ଚଳଗୁଡ଼ିକରେ 12ଟିରୁ ଅଧିକ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରକୁ ସଶକ୍ତ କରିପାରିଛି। ଜାତୀୟ ସୁରକ୍ଷା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତା ବିଶ୍ୱସ୍ତରରେ ଭାରତକୁ ଏକ ପ୍ରଶଂସାଯୋଗ୍ୟ ରାଷ୍ଟ୍ରରେ ପରିଣତ କରିଛି। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ଗଣଶିକ୍ଷା ବିଭାଗ ସଚିବ ଓସେପା ନିର୍ଦ୍ଦେଶକ, ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ ଏସ୍ସିଆର୍ଟିର ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପାଠ୍ୟପୁସ୍ତକରେ ଥିବା ତ୍ରୁଟି ସମ୍ପର୍କରେ ଆଲୋଚନା କରୁଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଜାତୀୟ ଶିକ୍ଷାନୀତି 2020 ଲାଗୁ ହେବା ପରେ ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଥିଲା। ମାତ୍ର ପୁସ୍ତକରେ ମାତ୍ରାଧିକ ତ୍ରୁଟି ଦୃଷ୍ଟିଗୋଚର ହେବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ତ୍ରୁଟି ସଂଶୋଧନ ପାଇଁ ପଦକ୍ଷେପ ନିଆଯାଉଛି।

ରାଜ୍ୟ ସରକାର ପିଏମ୍ ସ୍ୱନିଧି ଯୋଜନା ଅନ୍ତର୍ଗତ ସମସ୍ତ ଉଠା ଦୋକାନୀଙ୍କ ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି। ତିନୋଟି ଋଣ ପର୍ଯ୍ୟାୟରେ ଲାଗୁ ହେଉଥିବା ଷ୍ଟାମ୍ପ ଶୁଳ୍କକୁ ଛାଡ଼ ପାଇଁ ଭାରତୀୟ ଷ୍ଟାମ୍ପ ଆଇନ ଓ 1899 ଧାରା 9(1)(ଏକ) ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆସନ୍ତାକାଲିଠାରୁ ବିଦ୍ୟାଳୟ ଖୋଲିବା ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଶ୍ରୀ ଗଣ୍ଡ କହିଛନ୍ତି, ରାଜ୍ୟରେ ମୌସୁମୀ ପ୍ରଭାବ ଆରମ୍ଭ ହୋଇଥିବାରୁ ପାଗ ଅପେକ୍ଷାକୃତ ଭାବେ ଥଣ୍ଡା ରହିଛି। ଗ୍ରୀଷ୍ମ ପ୍ରଭାବ ହ୍ରାସ ପାଇନଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତା ଶନିବାର ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ କଲେଜର ଛୁଟି ଅବଧି ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଃଶୁଳ୍କ ବସ୍ ସେବାର ବ୍ୟବସ୍ଥା କରାଯାଇଛି। ଓଏସ୍ଆର୍ଟିସି ମୁଖ୍ୟମନ୍ତ୍ରୀଙ୍କ ବସ୍ ସେବା ଆମ ବସ୍ ମାଧ୍ୟମରେ ପ୍ରମୁଖ ରେଳ ଷ୍ଟେସନ ଏବଂ ବସ୍ଷ୍ଟାଣ୍ଡରୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଏହି ସେବା ପାଇପାରିବେ। ପରୀକ୍ଷା ଶେଷ ହେବା ପରେ ପ୍ରତ୍ୟାବର୍ତ୍ତନ ପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ବିନା ମୂଲ୍ୟରେ ବସ୍ ସେବା ଯୋଗାଇ ଦିଆଯିବ। ରାଜ୍ୟର 132 କେନ୍ଦ୍ରରେ ପରୀକ୍ଷା ଦେବାକୁ ଥିବା ସମସ୍ତ ପରୀକ୍ଷାର୍ଥୀ ସରକାରଙ୍କ ଦ୍ୱାରା ପରିଚାଳିତ ବସ୍ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ ବସ୍ରେ ଆଡମିଟ୍ କାର୍ଡ ଦେଖାଇ ଏହି ସୁବିଧା ପାଇପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ସେବା, ସଂଗ୍ରାମ, ସଂସ୍କାର ଓ ତ୍ୟାଗର ପ୍ରତୀକ ପଣ୍ଡିତ ଗୋପବନ୍ଧୁ 1877 ଅକ୍ଟୋବର ମାସ 9 ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟସ୍ଥ ସୁଆଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମାନବ ସେବାକୁ ମାଧବ ସେବା ଭାବେ ନୀତି କରିଥିବା ଗୋପବନ୍ଧୁ କର୍ମକୁ ଜୀବନର ମାନଦଣ୍ଡ ଭାବେ ବାଛିଥିଲେ। ଗୋପବନ୍ଧୁ 1970 1921 ପର୍ଯ୍ୟନ୍ତ ବିହାର ଓଡ଼ିଶା ବିଧାନସଭାର ସଦସ୍ୟ ଏବଂ 1921 ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ। ପୂର୍ବରୁ 1903 ଉତ୍କଳ ସମ୍ମିଳନୀରେ ସକ୍ରିୟ ଭୂମିକା ଗ୍ରହଣ କରିବା ସହିତ 1909 ପୁରୀର ସତ୍ୟବାଦୀଠାରେ ବକୁଳ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେ ମଧ୍ୟ ଅଗ୍ରଣୀ ଦୈନିକ ଖବରକାଗଜ ସମାଜର ପ୍ରତିଷ୍ଠାତା ଥିଲେ। ଜଣେ ଛାତ୍ରବତ୍ସଳ ଶିକ୍ଷକ, ସମାଜ ସଂସ୍କାରକ, ଦାର୍ଶନିକ, ଲେଖକ ଏବଂ ରାଜନୈତିକ ଭାବରେ ସୁପରିଚିତ ଉତ୍କଳମଣି ଗୋପବନ୍ଧୁ 1928 ଆଜିର ଦିନରେ ଇହଧାମ ତ୍ୟାଗ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଓଡ଼ିଶାର ସେବା, ଶିକ୍ଷା ଓ ମାନବତା ପ୍ରତି ତାଙ୍କର ଅବଦାନ ସଦାସର୍ବଦା ସ୍ମରଣୀୟ ହୋଇ ରହିବ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଓଟିଇଟି ପରୀକ୍ଷା ପାଇଁ ଆଜିଠାରୁ ଆଡମିଟ୍ କାର୍ଡ ୱେବ୍ସାଇଟ୍ରେ ଉପଲବ୍ଧ ହୋଇଛି। www.bscodisha.nic.in ଓ www.bscexams.org ପକ୍ଷରୁ ପରୀକ୍ଷାର୍ଥୀମାନେ ଡାଉନ୍ଲୋଡ୍ କରିପାରିବେ। ପରୀକ୍ଷା ସମ୍ବନ୍ଧୀୟ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସେମାନେ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରି ସହାୟତା ପାଇପାରିବେ। ଏଥିପାଇଁ ପରିଷଦ ପକ୍ଷରୁ ଖୋଲାଯାଇଥିବା କଣ୍ଟ୍ରୋଲ ରୁମ୍ ଟେଲିଫୋନ୍ ନମ୍ବର 06-7-2-4-1-2-0-5-9-8-0-9-3-2-3-3-5-4-4 ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଓଟିଇଟି ପରୀକ୍ଷା ଆସନ୍ତା 28 ଅନୁଷ୍ଠିତ ହେବ। ଏଥିପାଇଁ 311 କେନ୍ଦ୍ରରେ 97,151 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷା 9:30-11:30 ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା 2:30-4:30 ପର୍ଯ୍ୟନ୍ତ ପରିଚାଳିତ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ଜାରି ରହିଛି। ତିନି ରଥ ଉପରେ ପ୍ରଥମ ଭୂଇଁ ପଡ଼ି ମୂଳ କଇଞ୍ଚି ପକାଯାଇଛି। ରଥଚାଳିରେ ମହାରଣା ସେବକମାନେ 13 ପରସ୍ତ ପୋଟଳର ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି। ପାରାଭାଡ଼ି କାର୍ଯ୍ୟ ସରିବା ପରେ ପୋଟଳ ସଂଯୋଗ କରାଯିବ। ରଥରେ ପଟାବାଡ଼ିଆ କାର୍ଯ୍ୟ ଚାଲିଛି। ରୂପକାର ସେବକମାନେ ଗୋଟିଏ ଲେଖାଏଁ ଚାର ପରିଚ୍ଛାରେ ପଦ୍ମଫୁଲ, ମୟୂର, ଡାଳିଲତା ଶେଷ କରିଛନ୍ତି। ଦୁଆରବେଢ଼ା ପାଇଁ ନାଟଗୋଡ଼ଗୁଡ଼ିକରେ କନ୍ଦର୍ପ ରୂପ ଖୋଦେଇ ଜାରି ରହିଛି। ଚିତ୍ରକାର ସେବକ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତିରେ ଓ ତିନି ରଥର ବାହ୍ୟ ଅଂଶରେ ରଙ୍ଗ ଦେଉଛନ୍ତି। ଦୋଳବେଦୀରେ ଅସ୍ଥାୟୀ କର୍ମଶାଳାରେ ଓଝାକମର ସେବକମାନେ ପୋଟଳ ପାଇଁ ବାଗିଆ କଣ୍ଟା, ଜଙ୍ଘା କଣ୍ଟା ଓ ଓଲଟ ଶୁଆ ଯୋଡ଼ିବା ନିମନ୍ତେ ନରାଜ କଣ୍ଟା ନିର୍ମାଣ କରୁଛନ୍ତି। ଭୁବନେଶ୍ୱରସ୍ଥିତ କେଦାରଗୌରୀ ମନ୍ଦିରରେ ଆସନ୍ତାକାଲି ଶିବବିବାହ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଭୁ ଲିଙ୍ଗରାଜ ଓ ମା' ଗୌରୀଙ୍କ ନିର୍ବନ୍ଧ କାର୍ଯ୍ୟ ଆଜି ରାତି ପ୍ରାୟ 10 ସୁଦ୍ଧା ସମ୍ପନ୍ନ ହେବ। ନିର୍ବନ୍ଧ ପାଇଁ ଅଷ୍ଟଚଣ୍ଡୀଙ୍କୁ ସାଥିରେ ଧରି ପ୍ରଭୁ ଲିଙ୍ଗରାଜ କେଦାରଗୌରୀ ମନ୍ଦିରରେ ପହଞ୍ଚବେ। ଶିବବିବାହ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ 600 ବରଯାତ୍ରୀ

ପାଇଁ ବ୍ୟବସ୍ଥା କରାଯାଇଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତା ଶନିବାର ଦିନ ସହରର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଏଥିସହ ସମ୍ବଲପୁର ଉପଖଣ୍ଡର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପରିବେଶ ସନ୍ତୁଳନରେ କୁମ୍ଭୀରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନଙ୍କର ବାସସ୍ଥାନକୁ ସୁରକ୍ଷା ଦେବାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ବିଶ୍ୱ କୁମ୍ଭୀର ଦିବସ ପାଳନ କରାଯାଉଛି। ଇତିହାସ ପୃଷ୍ଠାରୁ ଜଣାଯାଏ ଯେ କୁମ୍ଭୀରମାନେ 200 ନିୟୁତ ବର୍ଷରୁ ଅଧିକ ସମୟ ଧରି ଅସ୍ତିତ୍ୱରେ ଥିବା ପ୍ରାଚୀନ ସରୀସୃପ। କୁମ୍ଭୀର ପ୍ରଜାତି ଡାଇନୋସର ଚୁକରେ ବଞ୍ଚି ରହିଥିବା ପ୍ରାଣୀ ସ୍ଥିରତା ଅନୁକୂଳନ ଏବଂ ପରିବେଶଗତ ସନ୍ତୁଳନକୁ ପ୍ରତିନିଧିତ୍ୱ କରିଥାନ୍ତି। ଚଳିତ ବର୍ଷ ବିଶ୍ୱ କୁମ୍ଭୀର ଦିବସର ବିଷୟବସ୍ତୁ ରହିଛି ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଝାରସୁଗୁଡ଼ା ସମ୍ବଲପୁର ଜିଲ୍ଲାରେ ଏହି ସମୟ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଆକଳନ କରାଯାଇଛି। ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଓ ଆତ୍ମନିର୍ଭରଶୀଳତା ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିଛି କହିଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି ଏବଂ ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ କୁମ୍ଭୀର ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ସେସୋଏଲ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ FM ବ୍ୟାଣ୍ଡରେ 102.9 MHz ଯୋଗେ, ଏବଂ ଆଜିର ଅଧିବେଶନ ସହିତ ମୁଁ ସତ୍ୟବ୍ରତ ସାହୁ। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ କେତୋଟି ଭକ୍ତି ଗୀତ। ଆଜି ସନ୍ଧ୍ୟାରେ ଭକ୍ତି ଗୀତ କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଉଛନ୍ତି ମହମ୍ମଦ ଅଜିଜ। ଶିଳ୍ପୀ ଗାଇଛନ୍ତି ସୁରେଶ ପଣ୍ଡାଙ୍କ ରଚନାରୁ।

ଆଜି ସନ୍ଧ୍ୟାରେ ଭକ୍ତିଗୀତ କାର୍ଯ୍ୟକ୍ରମର ଶେଷ ଶିଳ୍ପୀ ମହମ୍ମଦ ଅଜିଜ୍, ଶିଳ୍ପୀ ଗାଇଛନ୍ତି ଅରୁଣ ମନ୍ତ୍ରୀଙ୍କ ରଚନାରୁ।

ଭକ୍ତି ଗୀତର କାର୍ଯ୍ୟକ୍ରମ ଆଜି ସନ୍ଧ୍ୟା ପାଇଁ ଏତିକି। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ କେତୋଟି ଓଡ଼ିଆ ଆଲବମ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ଇରା ମହାନ୍ତି।

ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ର ଗୀତ। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ଆଇସିସି ମହିଳା T20 କ୍ରିକେଟ୍ ୱାର୍ଲ୍ଡ କପ୍ 2026ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:30 ପ୍ରଚାର କରୁଛୁ ଆମ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଚାଷବାସ କାର୍ଯ୍ୟକ୍ରମ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ପାଣି ପବନ ସବୁ ସମାଧାନ କରତେ ହୋ
2: ଓହୋ ମାନେ କଥାଟା ଟିକେ ଫିଟେଇକି କୁହ।
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
2: କେଠେ ମିଳୁଛି ଏତେ ସୁବିଧା
1: ଜାଣିନ କି ହୋ? ବାରିପଦାର ଅତି ପରିଚିତ ଦୋକାନ ପରା
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
2: ତାହେଲେ ଯିବା ନା କି କହୁଛ?
1: ଚାଲ।
2: ହଁ ଭାଇ କାରେ ଚାଲ। ହଉ
1: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
2: ଓହୋ ମାନେ କଥାଟା ଟିକେ ଫିଟେଇକି କୁହ।
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
2: କେଠେ ମିଳୁଛି ଏତେ ସୁବିଧା
1: ଜାଣିନ କି ହୋ? ବାରିପଦାର ଅତି ପରିଚିତ ଦୋକାନ ପରା
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
2: ତାହେଲେ ଯିବା ନା କି କହୁଛ?
1: ଚାଲ।

0: ଆମର ପ୍ରିୟ ଶ୍ରୋତା ବନ୍ଧୁ ତଥା ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଚାଷବାସ କାର୍ଯ୍ୟକ୍ରମ।
1: ବଡ଼ ଭାଇ ବୁଝିଲ ନା, ବର୍ତ୍ତମାନ ଦେଖ ପିଲାମାନଙ୍କର ଯୋଉମାନେ ସବୁ ପାଠ ପଢୁଛନ୍ତି ତାଙ୍କର ବିଭିନ୍ନ ପ୍ରକାର ପରୀକ୍ଷା ପତ୍ର ହଉଛି, ରେଜଲ୍ଟ ବି ବାହାରୁଛି। ଆଉ ଯୋଉ ଶିକ୍ଷା ବର୍ଷ ଅନୁସାରେ ବର୍ତ୍ତମାନ ଯୋଉ ମେଟ୍ରିକ ବାହାରିଲା, ପ୍ଲସ ଟୁ ବାହାରିଲା, ଏବେ କୁଆଡ଼େ ଗୋଟେ ଅଜେଇ ପରୀକ୍ଷା ହେଇଥିଲା ସିଏ ବାହାରିଲା, ବିଭିନ୍ନ ବୈଷୟିକ ଶିକ୍ଷା ପାଇଁ ମଧ୍ୟ ଯୋଉ ଏଣ୍ଟ୍ରାନ୍ସ ହଉଛି ବା ପରୀକ୍ଷା ହଉଛି, ସେଥିରେ ପିଲାମାନେ କୃତକାର୍ଯ୍ୟ ହେଇକି ଆଗକୁ ସେଇ ଦିଗରେ ପାଠ ପଢ଼ିବେ, ନାଇଁ କି? ପୁଅ ହଉ ଝିଅ ହଉ, ତେଣୁ ଶିକ୍ଷା ଗୋଟେ ଏମିତି ଜିନିଷ ଯୋଉଟା କି ସମସ୍ତଙ୍କର ଦରକାର, ଏବଂ ବର୍ତ୍ତମାନ ସମୟରେ ଶିକ୍ଷା ଆଉ ମାଗଣା ନାହିଁ। ବୁଝିପାରିଲ ନା,
2: ସବୁ ଜାଗାରେ ପଇସା ଦେଲେ ଯାଇକି ଶିକ୍ଷା ପାଇପାରିବ। ଆଉ ଯେହେତୁ ଘରୋଇକରଣ ହେଇସାରିଛି ସବୁ ଗାଁ ପ୍ରାୟ କହିବାକୁ ଗଲେ, ବଡ଼ ବଡ଼ ଇନଷ୍ଟିଚ୍ୟୁଟ୍ ଗୁଡ଼ା କଥା ଚିନ୍ତା ଆମର ବ୍ୟବସ୍ଥା କରିପାରିନାହାନ୍ତି। ଇସ୍ରୋ ହେଲା, DRDO ହେଲା, AIT ହେଲା, ଏମାନେ ଚିନ୍ତା ବି କରିନାହାନ୍ତି, ବା ଚିନ୍ତା କରିବାର ତାଙ୍କର ସକ୍ଷମତା ଥାଉ କି ନଥାଉ ଆମର ସେଗା କହିବାର ନାହିଁ। କିନ୍ତୁ ଆମର ସାଧାରଣ କଥାଟା ହେଉଛି କିସ, ଯେଉଁମାନେ ପିଲାମାନେ ପାଠ ପଢ଼ୁଛନ୍ତି ତାଙ୍କର ଅଲ୍ଟିମେଟ୍ ଏମ୍ଟା ହେଉଛି ଏଇଆ, ଗୁଜୁରାଣ ମେଣ୍ଟେଇବେ, ଲାଇଭଲିହୁଡ୍ ଯୋଉଟା ଜୀବିକା ଅର୍ଜନ କରିବେ, ମା ବାପାକୁ ତାଙ୍କୁ ଦେବେ ସହାୟତା, ତାପରେ ତାଙ୍କ ଜୀବନ ଚର୍ଯ୍ୟା ଦେଖିବେ, ତାଙ୍କ ଛୁଆ ପିଲାକୁ ଦେଖିବେ, ଏମିତି କଥା ଆଉ।
1: କିନ୍ତୁ ଆଗରୁ ଗୋଟେ ବ୍ୟବସ୍ଥା ଥିଲା, ହଁ ଏଇ ପାଖ ଆଖରେ ସବୁ ପାଠ ପଢ଼ିକି ନିଯୁକ୍ତି ମିଳିଯାଉଥିଲା ବା ନିଜ ଅଞ୍ଚଳରେ କିଛି ଗୋଟେ କରୁଥିଲେ। ଆଉ ବର୍ତ୍ତମାନ ଯାହା ବ୍ୟବସ୍ଥା ହେଇଛି, ପାଠ ପଢ଼ିବା ପାଇଁ ମଧ୍ୟ ଦୂରଦୂରାନ୍ତକୁ ଯିବାକୁ ପଡ଼ୁଛି। ଯଦି ସରକାରୀ ସଂସ୍ଥାରେ ବା ସରକାରୀ ଶିକ୍ଷାନୁଷ୍ଠାନ ପାଇଲେ ସେଥିରେ ବି ଦେୟ ବର୍ଷକୁ ଯେଉଁ ଫିଜ୍ ଅଛି ତା ବି କିଛି କମ୍ ନୁହେଁ, ସେଠି ବି ପାଠ ପଢ଼ିଲେ। ଆଉ ବାକି ଯେଉଁ ପ୍ରାଇଭେଟ୍ ସଂସ୍ଥା ସବୁ ଅଛି ସେଥିରେ ଗୁଡ଼ାଏ ଗୁଡ଼ାଏ ଖର୍ଚ୍ଚ କରିକି ପାଠ ପଢ଼ିଲେ, ଏବଂ ସେହି ଅନୁସାରେ ବାହାରେ ମଧ୍ୟ ପାଠ ପଢୁଛନ୍ତି। ଆଉ ନିଯୁକ୍ତି ପାଇବାରେ ମଧ୍ୟ ବାହାରକୁ ନଗଲେ ନିଯୁକ୍ତି ନାହିଁ, ସେଟା କହିବା ବି ସମ୍ପୂର୍ଣ୍ଣ ଠିକ ନୁହେଁ। ଏଇଥିପାଇଁ ଯେ ହଁ କିଛି ନିଯୁକ୍ତି ମିଳୁଛି, କିନ୍ତୁ ସେ 100 ଜଣରୁ 5 ଜଣ 3 ଜଣ 2 ଜଣ ପାଉଛନ୍ତି।
2: ଆରେ କହୁଛି ପରା, ବର୍ତ୍ତମାନ ଘରୋଇ ଅନୁଷ୍ଠାନ ଘରୋଇ ଶିକ୍ଷା ବିଭାଗରେ ପାଠ ପଢିବ, ତାପରେ ପିଲା ଯାଇକି ଚାକିରି କରିବ, ଯୋଉ ଚାକିରି କରିବ ଯାହା ହଉ କୌଣସି ରକମ ବଞ୍ଚିଯିବା କଥା ଆଉ। ପାଠ ପଢିଛେ ଯେହେତୁ ବାପା ମାଆକୁ ଦେଖେଇବା ଆମେ ଏତିକି ପଇସା ଇନକମ୍ କରୁଛେ, ସବୁଆଡେ ସେଇ ପ୍ରକାରର କଥାବାର୍ତ୍ତା। ଆମେ ଭଗବାନ ଟିକେ ଜଗନ୍ନାଥଙ୍କୁ ଡାକିଦବା, ତାପରେ କାର୍ଯ୍ୟକ୍ରମକୁ ଯିବା ଆଉ।

0: କଥାରେ ଅଛି, ଚାଷ ଅଛି ଯାହାର କି ଆନନ୍ଦ ତାହାର। ପ୍ରକୃତରେ କେଉଁ ପୁରୁଣା ଦିନରୁ ଆଜି ପର୍ଯ୍ୟନ୍ତ ଆମ ଭାରତ ବର୍ଷରେ ଚାଷକୁ ନିଜର ଜୀବିକା କରି ଅଧିକାଂଶ ଲୋକ ଚଳି ଆସୁଛନ୍ତି। ତେଣୁ ତ କୃଷି ହିଁ ଆମ ଭାରତର ମେରୁଦଣ୍ଡ। ତେଣୁ ଯେଉଁ ଯୁବକ ଭାଇ ଭଉଣୀମାନେ ଏହି ଚାଷକୁ ପାଥେୟ କରି ନିଜର ଜୀବନ ଜୀବିକା ଆରମ୍ଭ କରିଛନ୍ତି, ସେହିଭଳି ନୂତନ ପିଢ଼ିର ଯୁବକମାନଙ୍କ ପାଖକୁ ଆସନ୍ତୁ ଯିବା, ତାଙ୍କ ମୁହଁରୁ ଶୁଣିବା ତାଙ୍କର ଏଇ ଚାଷବାସ ସମ୍ପର୍କିତ କିଛି କଥା। ଆଜ୍ଞା, ଆପଣଙ୍କର ଟିକେ ପରିଚୟ ଦିଅନ୍ତୁ।
1: ମୋ ନାଁ ରାଧାନାଥ ସିଂ, ମୋ ଘରଟା ସାମାକୁଣ୍ଡା ବ୍ଲକର ଶାଳବଣୀ ଗାଁରେ ମୋ ଘର। ମୋ ବାପାଙ୍କ ନାଁ ରଘୁନାଥ ସିଂ, ମାଆଙ୍କ ନାଁ ରେବତୀ ସିଂ। ଯେହେତୁ ପିଲାଟି ଦିନରୁ ଆମେ ଚାଷ ସହିତ ସଂଶ୍ଳିଷ୍ଟ ହେଇକି ରହିଥିଲୁ, ଯଦିଓ ପାଠ ପଢିବା ପାଇଁ ମୁଁ ସୁଦୂର ରାଜସ୍ଥାନ ପର୍ଯ୍ୟନ୍ତ ପଢ଼ାଇଥିଲି, କିନ୍ତୁ ଏ ଚାଷବାସ ଯେଉଁ ପ୍ରୀତି ଥିଲା ଆମର, ସେଇଟା ମୋତେ ଟାଣି ଆଣିକି ପରବର୍ତ୍ତୀ ମୁହୂର୍ତ୍ତରେ ଯେଉଁ ଜ୍ଞାନ କୌଶଳ ଆମେ ବାହାରୁ ଦେଖିଲୁ ଶିଖିଲୁ, ତାକୁ ଏଇଠି ନିଜ ଜମିରେ ଆଡପ୍ଟ କରିବା ପାଇଁ ଭାରି ଇଚ୍ଛା ହେଲା। ସେଇଠୁ ମୁଁ ଚାଷ ଆରମ୍ଭ କରିଥିଲି 2008 ମସିହାରୁ।
0: ତେବେ ରାଜସ୍ଥାନରେ ଯେଉଁ ଆପଣଙ୍କର ଛାତ୍ର ଜୀବନ କଟିଛି ଏବଂ କ'ଣ ପଢୁଥିଲେ ସେଠି?
1: ହଁ, ରାଜସ୍ଥାନର ମୁଁ ଜୟପୁର ସିଟିରେ ମୁଁ ଜିଆରସିରେ ମୁଁ ପାଠ ପଢୁଥିଲି। ସେତେବେଳେ ଯିବା ଆସିବା କରୁଥିଲୁ, ସେତେବେଳେ ପଞ୍ଜାବ ହରିୟାଣାର ଯେଉଁ ଚାଷୀମାନଙ୍କର ଷ୍ଟାଟସ ସେଟା ମୋତେ ବହୁତ ଆକୃଷ୍ଟ କରିଥିଲା। ତାପରେ ମୁଁ ସେଇଠି ପଢୁଥିବା ସମୟରେ ମୋତେ ମୋ ମନରେ କାହିଁକି ନା ଯେହେତୁ ମୋର ଜିନ୍ରେ ଚାଷ ଥିଲା, ବାପା ମା ଆଗରୁ ଚାଷ କରୁଥିଲେ, ଆମେ ବି ଛୋଟବେଳେ ସେଠୁ ଜଡ଼ିତ ଥିଲୁ, ତ ସେଇଠୁ ମୋର ବି ଇଚ୍ଛା କାହିଁକିନା ହେଲା ନୂଆ ଟେକ୍ନୋଲୋଜି ନୂଆ ଜ୍ଞାନ କୌଶଳ ଆଡପ୍ଟ କରିକି। ଯଦିଓ ମୟୂରଭଞ୍ଜ ଗୋଟେ ଆଦିବାସୀ ଅଧିଷ୍ଠିତ ଅଞ୍ଚଳ, କିନ୍ତୁ ସେହି ଭିତରେ ନିଜକୁ ଚିନ୍ତା କଲି ଯେ ମୁଁ ଯଦି ନୂଆ ଟେକ୍ନୋଲୋଜି ନୂଆ ଜ୍ଞାନ କୌଶଳ ନେଇକି ଯଦି ମୁଁ ଚାଷ ଆରମ୍ଭ କରେ, ମୋର ପାଖାପାଖି ଭାଇ ଭଉଣୀ ଯେଉଁମାନେ ଅଛନ୍ତି ସେମାନେ ବି ଦେଖିକି ମୋତେ ଦେଖି ଚାଷ ଆରମ୍ଭ କରିବେ। ସେଇ ଚିନ୍ତାଧାରା ରଖିକି ମୁଁ ଚାଷ ଆରମ୍ଭ କରିଥିଲି 2008 ମସିହାରେ। ମୁଁ ଫାର୍ଷ୍ଟ ଡାଇରୀ ଉପରେ କାମ କରିଥିଲି, ବର୍ତ୍ତମାନ ମୋର ଡାଇରୀ ଅଛି, ଡେଲି 200 ଲିଟର କ୍ଷୀର ମୁଁ ବାରିପଦା ମାର୍କେଟ ଉପରେ ନିଜେ ବସି ପିଡବ୍ଲୁ ସ୍ଥାନରେ ବିକ୍ରି କରେ। ବର୍ତ୍ତମାନ ମୋର 20 ଗାଈ ଅଛି, ମୁଁ ଏଇଟା ଆରମ୍ଭ କରିଥିଲି ସେଇ 2012 ମସିହାରୁ, ଗୋଟେ ଗାଈରୁ ଆରମ୍ଭ କରିଥିଲି, ବର୍ତ୍ତମାନ 20 ଗାଈ ଅଛନ୍ତି। ବର୍ତ୍ତମାନ ଡେଲି ହାରାହାରି 95 ରୁ 150 ଲିଟର ଭିତରେ କ୍ଷୀର ହୁଏ ମୋର ଦିଉଳିରେ।
0: 20 ଗାଈରୁ କି କି ଜାତିଆ ଗାଈ ସବୁ ରଖୁଛନ୍ତି?
1: ଏଠି ଅଛି କ୍ରସବ୍ରିଡ୍ ଜର୍ସି, ଯେଉଁଭଳିଆ କି ଆମ କ୍ଲାଇମେଟକୁ ସୁହେଇଲା ଭଳିଆ ଜର୍ସି, ଦେଶୀ ଆଉ ସିନ୍ଧି ବ୍ରିଡ୍ର ମୁଁ ଗାଈ ରଖିଛି। ଯଦିଓ ପ୍ରଥମରୁ ଯେତେବେଳେ ଗାଈ ରଖିଲି ସେତେବେଳେ ଏତେ ଜ୍ଞାନ କୌଶଳ ମୋତେ ଜଣାନଥିଲା, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଯେତେବେଳେ ଗାଈ ବଢ଼ି ଚାଲିଲା, ଗାଈର ଟେକ୍ନିକାଲ ଜିନିଷ ମୋତେ ଜଣାପଡ଼ିଲା ଆଉ ଡିପାର୍ଟମେଣ୍ଟରୁ ବହୁତ ଗୁଡ଼ା ଟ୍ରେନିଂ ଫ୍ରେନିଂ ନେଲା ପରେ ଗାଈରୁ ଏବେ ପର ଡେ ମୋର 4000 ଖଣ୍ଡ ରୋଜଗାର ହେଉଛି। ସେଠୁ ଖର୍ଚ୍ଚ ବି ଯାଏ, ଖର୍ଚ୍ଚ ବି 50% ଯାଏ, ତା ସହିତ ଲେବର ବି ମୁଁ 5 ରଖିଛି, ରୋଜଗାର ବି ଦେଇଛି 5 ଜଣଙ୍କୁ। ସେଇଟା ମୋତେ ବହୁତ ସାଟିସ୍ଫାକ୍ସନ୍ ଲାଗେ ଯେ ମୁଁ 5 ଜଣ ଲୋକଙ୍କୁ ରୋଜଗାର ଦେଇଛି। ଆକ୍ଚୁଆଲି ଡାଇରୀ ଗୋଟେ ଏମିତିଆ ଜିନିଷ ଯେଉଁଟାକି ଗୋବରଟା ବାହାରେ ସେଇଟା ଆମ ଚାଷ କାର୍ଯ୍ୟରେ ଲାଗେ, ଯେଉଁଟାକି ଅର୍ଗାନିକ ବୋଲି ଆମେ କହୁଛୁ। ମୁଁ ପପେୟା ବି 2000 ପପେୟା, ତାପରେ କଦଳୀ 2000, ତା ସହିତ ବାଡ଼ି ଚାଷ ଯେତିକି ହୁଏ ସେଇଟା ସବୁରେ ମୋର ଗୋବର ଲାଗେ, ଯାହାଦ୍ୱାରା କି ମାଟିର ମାନ ବଢ଼ିଯାଏ ଗୋବର ଦ୍ୱାରା। ସେଇଥିପାଇଁ ମୁଁ ଡାଇରୀଟାକୁ ଫାର୍ଷ୍ଟ ଷ୍ଟେପ୍ରେ ନେଇଛି। ମୁଁ
0: ଖୁସିର କଥା, ମୁଁ ତ ଦେଖୁଛି ଆପଣଙ୍କର କେତେ ସୁନ୍ଦର ଗାଈ ରଖିଛନ୍ତି, ଅମୃତଭଣ୍ଡା ଗଛ ଲଗେଇଛନ୍ତି, ଏଇଟା କି ଜାତୀୟ ଅମୃତଭଣ୍ଡା ଲଗେଇଛନ୍ତି?
1: ଏଇଟା ରେଡ୍ ଲେଡ଼ି ଭେରାଇଟିର ଅମୃତଭଣ୍ଡା, ଯେଉଁଟାକି କଞ୍ଚାରେ ବି ବିକ୍ରି ହୁଏ, ପାଚିଲେ ତାର ସ୍ୱାଦ ବହୁତ ବଢ଼ିଆ, ଯେଉଁଟାକି ଗତ ବର୍ଷ ପାଖାପାଖି ମୁଁ 1000 ଗଛ ଲଗେଇଥିଲି, ସେଠୁ ଭଲ ରେଟ୍ ପାଇଥିଲି ମୁଁ। ଏ ବର୍ଷ ଆଉ 2000 ମୁଁ ଲଗେଇଛି, ବାହାରେ ଯେଉଁ ଟାଇପ୍ର ସାଲାଡ଼ ଫାଲାଡ଼ କରି ଖାଆନ୍ତି ସେଇ ଭେରାଇଟିର ଅମୃତଭଣ୍ଡା ଏଇଟା।
0: ଆଉ ମୁଁ ଦେଖୁଛି ଯେ ବହୁତ ବଢ଼ିଆ ପେଡ଼ା ଗଛ ବି ହେଇଛି, ଯେଉଁଟାକି ପିଜୁଳି କହନ୍ତି, କେତେଟା ପେଡ଼ା ଗଛ ଲଗେଇଛନ୍ତି?
1: ବର୍ତ୍ତମାନ ମୁଁ 400 ପିଜୁଳି ଗଛ ଲଗେଇଛି ମୋର ଏଣ୍ଟାର ଫାର୍ମ ସାରାରେ, ଯେଉଁଟାକି ଭିଏନ୍ଆର୍ ଭେରାଇଟି, ଯେଉଁଟା ଇମ୍ପ୍ରୁଭ୍ ଭେରାଇଟି, ସେଠାରେ ବି ମୋର ହେଲାଣି 1.5 ବର୍ଷ ହେଲାଣି ଲାଗିଛି, ଏଇ ବର୍ଷ ଫଳ ଭଲ ଆସିଛି ଟିକେ। ଆମ୍ବ ବି ସେଭଳିଆ ସୁନ୍ଦରୀ ଭେରାଇଟି, ଦଶହେରି ଅମ୍ରପାଲି ଭେରାଇଟି, 25-30 ଗଛ ମୋର ଅଛି। କଦଳୀ 2000 ଲାଗିଛି, ସେଟା G9 ଭେରାଇଟିର କଦଳୀ ଲାଗିଛି, ଯେଉଁଟାକି ସିଙ୍ଗାପୁରୀ କହନ୍ତି G9 ଗ୍ରାଣ୍ଡ 9 ବୋଲି କହନ୍ତି, ସେଟା 2000 ଗଛ ମୋର ଲାଗିଛି।
0: ଆଉ ପନିପରିବା ଏଇ ତ ଦେଖୁଛୁ ଚାରା ଲାଗିଛି, ତୋଳାତୋଳି ବି କରୁଛନ୍ତି, ବାଇଗଣ ଲାଗିଛି ଆଉ ଫୁଲ ବି ଲଗେଇଛନ୍ତି।
1: ହଁ, କାହିଁକି ଯଦିଓ ମୁଁ ଏତେଟା ପରିବା ଆଡ଼କୁ ବିଶେଷ ଇଏ କରେନି, ହେଲେ ବି ମୁଁ କାହିଁକିନା ପରିବା ବହୁତ ଲୋକ ଚାଷ କରୁଛନ୍ତି ସମସ୍ତେ, ମୁଁ ସେଇଲାଗି କମ୍ ପରିମାଣରେ ଚାଷ କରୁଛି, ଯେଉଁଟାକି କାହିଁକିନା ବେଳେବେଳେ ଶସ୍ତା ବି ହେଇଯାଏ, ସେଥିପାଇଁ ମୁଁ ବେଶୀ ପରିମାଣରେ ହର୍ଟିକଲଚରରେ ଆପଣଙ୍କର ଏଇ ଫଳ ଯେଉଁଭଳିଆ କି ରେୟାର ଲୋକ ଯେଉଁଭଳିଆ କି ଲଗେଇନଥାନ୍ତି ସେଇଭଳିଆ ଜିନିଷ ମୁଁ ଲଗେଇବା ପାଇଁ ଚେଷ୍ଟା କରିଛି ଆଉ ଲଗେଇଛି ମଧ୍ୟ। ଫୁଲ ଯେହେତୁ ମୁଁ ମାର୍କେଟକୁ ଯାଉଛି ସବୁବେଳେ, ମୋର କିଛି ରିକ୍ୱାରମେଣ୍ଟ ଫୁଲ, ଯେହେତୁ ମୋର କଷ୍ଟମର ଯେଉଁମାନେ କ୍ଷୀର ନେବା ପାଇଁ ଆସନ୍ତି, ତାଙ୍କର ରିକ୍ୱାରମେଣ୍ଟକୁ ଫୁଲଫିଲ୍ କରିବା ପାଇଁ କିଛି ଫୁଲ ବି ସେମାନେ ଡିମାଣ୍ଡ କରନ୍ତି। ଆକ୍ଚୁଆଲି ମୋର କନସେପ୍ଟ ହେଉଛି ଡାଇରେକ୍ଟ ଫାର୍ମ ଟୁ କଞ୍ଜୁମର, ତ ମୋର ଯେଉଁ କ୍ଷୀର ଯେଉଁଠି ବିକ୍ରି ହୁଏ ସେଠି ମୋର କଞ୍ଜୁମରଙ୍କ ଯାହା ଯାହା ଡିମାଣ୍ଡ, ସେମାନେ ଯେଉଁଟାକି ଏବେ ମୁଁ ହଳଦୀ ଗୁଣ୍ଡ କରିକି ନେଉଛି, ଶାଗ ବି ଯାଉଛି, ତାପରେ ଆପଣଙ୍କର ଏ ଫୁଲ ଯେଉଁ ଡିମାଣ୍ଡ ହେଉଛି ସେ ଫୁଲ ବି ଆମେ ଚାଷ କରି ନେଉଛୁ, ଯାହା କଞ୍ଜୁମରର ଡିମାଣ୍ଡ।

0: ସେଇଆ ମୁଁ ଚାଷ କରିକି ମାର୍କେଟକୁ ନିଏ ଆଉ ମୁଁ ନିଜେ ହିଁ ବସିକି ବିକ୍ରି କରେ ସେଇଟା ମୋତେ ଅଧିକ ପ୍ରଫିଟ୍ ଦିଏ।
1: ବହୁତ ଖୁସି ଲାଗୁଛି ଆପଣଙ୍କ ବାଡ଼ିରେ ଆମେ ପୋଖରୀ ଦେଖୁଛୁ କେତେ ସୁନ୍ଦର ଚାରିକୋଣିଆ ପୋଖରୀ ସବୁ ହେଇଛି କେତେ ପୋଖରୀ ଅଛି
0: ମୋର ଆକ୍ଚୁଆଲି 4.5 ଏକର ପୋଖରୀ ଅଛି ଯେଉଁ ବ୍ଲୁ ରିଭଲ୍ୟୁସନ୍ ଆଣ୍ଡାରେ ମାଛ ଜାଁଳ ଉତ୍ପାଦନ କେନ୍ଦ୍ର ହିସାବରେ ମୁଁ ଗତ ବର୍ଷ ମୁଁ ଏଇ ପ୍ରୋଜେକ୍ଟଟା ନେଇଥିଲି ଗତ ବର୍ଷ ହିଁ ପ୍ରଡକ୍ସନ୍ ହେଇଥିଲା କମ୍ପ୍ଲିଟ୍ ହେଇକି ଏ ବର୍ଷ ଫୁଲ୍ ଫେଜ୍ରେ ଚାଲିବ ଆଉ ଏଠାରେ ମୋର ମାଛ ଜାଁଳ ପ୍ରଡକ୍ସନ୍ ହେବ ଗତ ବର୍ଷ ବି ପାଖାପାଖି ସାରସକଣା ବାଙ୍ଗ୍ରିପୋଷି ସାମାଖୁଣ୍ଟା ଏଇ କେତେ ଏରିଆର ଲୋକ ମୋ ପାଖରୁ ଜାଁଳ ନେଇଥିଲେ ଆଉ ଏ ବର୍ଷ ବି ମଧ୍ୟ ମୁଁ ଏଇଟା ଆକ୍ଚୁଆଲି ଯେହେତୁ ଏହାର କ୍ୟାପାସିଟିଟା 10 ମିଲିୟନ୍ କ୍ୟାପାସିଟି ସେଇଥିପାଇଁ ମୁଁ ଏ ବର୍ଷ ବି ଫୁଲ୍ ଫେଜ୍ରେ ଜାଁଳଟାକୁ କରିବା ପାଇଁ ଚେଷ୍ଟା କରୁଛି ଭଲ କ୍ୱାଲିଟିର ଜାଁଳ ପ୍ରଡକ୍ସନ୍ କରିବା ପାଇଁ ମୁଁ ଇଚ୍ଛା ରଖିଛି।
1: ଜାଁଳ ପାଇଁ ଅଣ୍ଡା କେଉଁଠୁ ପାଇବେ?
0: ମୁଁ ସେଥିପାଇଁ କିଛି ବ୍ରୁଡର୍ ବଡ଼ ମାଛ ସବୁ ମୁଁ 3-4 ବର୍ଷ ହେଲା ଯୋଗାଡ଼ କରି ରଖିଛି ଯେଉଁଗୁଡ଼ାକି ମୁଁ ଇଞ୍ଜେକ୍ସନ୍ ଦେଇକି ଏ ବର୍ଷ ସେଗୁଡ଼ାକରୁ ଅଣ୍ଡା ବାହାର କରିବା ପାଇଁ ଚେଷ୍ଟା କରୁ।
1: ପାଠ ପଢ଼ୁଥିଲା ବେଳେ ରାଜସ୍ଥାନରେ ସେତେବେଳେ କେମିତି ଲାଗୁଥିଲା ଆଉ ପାଠ ପଢ଼ି ସାରିଲା ପରେ କେମିତି ଲାଗୁଥିଲା ବର୍ତ୍ତମାନ କେମିତି ଲାଗୁଛି?
0: ଦେଖନ୍ତୁ ନୂଆ ଯେତେବେଳେ ଆସିଲି ବହୁତ ଷ୍ଟ୍ରଗଲ ଲୋକ ମୋତେ ବହୁତ ହସିଥିଲେ ବହୁତ ପ୍ରକାର କଥା କହିଥିଲେ କିନ୍ତୁ ମୋ ମନରେ ଚିନ୍ତା ଥିଲା ଯେ ମୁଁ ଜାଣିଥିଲି ଦିନେ ଗୋଟେ ଫାର୍ମକୁ ଏଇ ଲେବୁଲରେ ପହଞ୍ଚାଇବା ପାଇଁ ଚେଷ୍ଟା କରିଥିଲି ମୁଁ ଯେ ତାର ରୂପରେଖ ମୁଁ ଚିନ୍ତା କରିସାରିଥିଲି ତ ସେଇଥିପାଇଁ ମୁଁ ଏଠି ବହୁତ କଷ୍ଟ ସତ୍ତ୍ୱେ ମୁଁ ଏଇଟାକୁ ଫାର୍ମଟାକୁ ଡେଭଲପ୍ କରି ଚାଲିଛି ଏବଂ ଏଠୁ ମୁଁ ଜାଣିଥିଲି ଯେ ଫାର୍ମ ଗୋଟେ ଏମିତି ଏଗ୍ରିକଲଚର ଗୋଟେ ଏମିତିଆ ସେକ୍ଟର ଯେଉଁଟାରେ କି ଲୋକ ସବୁବେଳେ କନଜ୍ୟୁମ୍ କରିବେ ଯେ ଟେକ୍ନିକାଲ ପର୍ସନ୍ ହିସାବରେ ମୁଁ ଜାଣିପାରିଥିଲି ଯେ ଭବିଷ୍ୟତରେ ଏଇ ସେକ୍ଟରଟା ହିଁ ସବୁଠୁ ମଜବୁତ ଆଉ ହିଁ ଭଲ ପଇସା ରୋଜଗାର କରିପାରିବ ଆଉ ବହୁତ ଲୋକଙ୍କୁ କର୍ମ ଦେଇପାରିବ ମୁଁ ଭାବୁଛି ଭବିଷ୍ୟତରେ ଏଇ ଗୋଟେ ହିଁ ସେକ୍ଟର ଏଭରଗ୍ରୀନ ହେଇକି ରହିବ ଆଉ ଏଇଟା ହିଁ ନିଡ୍।
1: ତେବେ ଆପଣଙ୍କର ଫାର୍ମରେ ବସିଲେ ଭାରି ଖୁସି ଲାଗୁଛି ଏଇଟା କେତେ ବଡ଼ ଇଲାକାଟା ଅଛି?
0: ଏଟା ମୋ ଫାର୍ମଟା 6 ଏକରର ଆହୁରି ବି ଗୋଟେ ପେଚ୍ ଅଛି 4 ଏକରର ତ ଏଇ 6 ଏକରଟାକୁ ମୁଁ ଏବେ ଇଣ୍ଟିଗ୍ରେଟେଡ୍ ଫାର୍ମ ହିସାବରେ ଡେଭଲପ୍ କରୁଛି ଯେ ଇଣ୍ଟିଗ୍ରେଟେଡ୍ କହିବାର ମାନେ ହେଉଛି ମିଶ୍ରିତ ଚାଷ ଏଠି ଧରାଯାଉ ଆମେ କେବେ ଧାନ କରିଦେଉଛୁ କିଛି ପପେୟା କରିଦେଉଛୁ କେତେବେଳେ କଦଳୀ କରିଦେଉଛୁ ଗୋଟେ ପ୍ରକାର ଚାଷ କରିଦେଉଛୁ ସେତେବେଳେ କ'ଣ ହେଉଛି କି ଏଇ ନେଚୁରାଲ କ୍ଲାଇମେଟ୍ ଯେଉଁ ଆସୁଛି ସେତେବେଳେ ନଷ୍ଟ ବି ହେଇଯାଏ କିନ୍ତୁ ଯେତେବେଳେ ଇଣ୍ଟିଗ୍ରେଟେଡ୍ ଆପଣଙ୍କ ଫାର୍ମ ଥିବ ସେତେବେଳେ ଗୋଟେ କ୍ରପ୍ ପରେ ଆଉ ଗୋଟେ କ୍ରପ୍ ରୋଟେସନ୍ ଆପଣଙ୍କୁ ପଇସା ଦେବ ତ ସେଇଥିପାଇଁ ମୁଁ ଏଇଟାକୁ ଇଣ୍ଟିଗ୍ରେଟେଡ୍ ଫାର୍ମ ହିସାବରେ ଡେଭଲପ୍ କରି ଚାଲିଛି।
1: ମାନେ ଗୋଟେ ଫସଲ ଯଦି ପଇସା ନଦେଲା ଆଉ ଗୋଟେ ଫସଲ ନିଶ୍ଚିତ ଭାବରେ ପଇସା ଦେବ
0: ତ ସେଇଥିପାଇଁ ଯେଉଁମାନେ କି ଫାର୍ମ କରୁଛନ୍ତି କି ଯେଉଁମାନେ ସେମାନେ ସବୁବେଳେ ଇଣ୍ଟିଗ୍ରେଟେଡ୍ ସିଷ୍ଟମରେ ଚାଷ କରନ୍ତୁ କାହିଁକି ନା ମୁଁ ଫିଲ୍ କରିଛି ଯେତେବେଳେ ପଇସା ଦରକାର ହୁଏ ସେତେବେଳେ ବ୍ୟାଙ୍କକୁ ଗଲେ ବି ଚାଷ କହିଲେ ଲୋକ ଟିକେ ପଇସା ଦେବା ପାଇଁ ରାଜି ହୁଅନ୍ତି କିନ୍ତୁ ଏଇଟା ସଷ୍ଟେନେବୁଲ ଏଗ୍ରିକଲଚର ଏଇଟା ହେବ କି ଯେଉଁଟାକି ଇଣ୍ଟିଗ୍ରେଟେଡ୍ ଫାର୍ମ ରହିବ ଆପଣଙ୍କୁ ପ୍ରତ୍ୟେକ କ୍ରପ୍ରେ ପଇସା ଆସିପାରିବ ଗୋଟେ କ୍ରପ୍ ନହେଲେ ଆଉ ଗୋଟେ କ୍ରପ୍ରେ ଆପଣ ତାର ରିଟର୍ନ ପାଇଯିବେ ସେଥିପାଇଁ ମୁଁ ଗାଈ ଛେଳି କୁକୁଡ଼ା ଧାନ ପନିପରିବା ଫଳ ମାଛ ଇତ୍ୟାଦିକୁ ସବୁ ପ୍ରକାର ମିଶାଇକି ଇଣ୍ଟିଗ୍ରେଟେଡ୍ ସିଷ୍ଟମରେ ହିଁ ଚାଷକୁ ମୁଁ କରୁଛି ସେଥିପାଇଁ ମୋର ଆଉ କୌଣସି ଆଡ଼େ ଯିବା ଦରକାର ନାହିଁ ଏଇ ଗୋଟେ ପ୍ଲାଟଫର୍ମରେ ମୁଁ ସବୁ କିଛି ପ୍ରଡକ୍ସନ୍ କରିପାରୁଛି କାହିଁକି ନା ଯେତେବେଳେ ମୁଁ ଏଜ୍ ଏ ପ୍ରଡ୍ୟୁସର ଏଜ୍ ଏ ଫାର୍ମର ହିସାବରେ ମୁଁ ଯେତେବେଳେ ମାର୍କେଟକୁ ନେଇକି ବିକ୍ରି କରେ ଲୋକ ବହୁତ ଆନନ୍ଦର ସହକାରେ ଗ୍ରହଣ କରନ୍ତି ଆଉ ରେସ୍ପେକ୍ଟ ମିଳେ ମୋତେ କାହିଁକି ନା ମୁଁ ଫିଲ୍ କରେ ଯେ ଏଜ୍ ଏ ଚାଷୀ ହିସାବରେ ନିଜର ପ୍ରଡକ୍ସନ୍କୁ ମାର୍କେଟକୁ ନେଇକି ବିକିବା ଆଉ ଲୋକଙ୍କର ଯେଉଁ ଫେତ୍ ଆମ ଉପରେ ସେଟା ମୋତେ ଭାରି ଉତ୍ସାହ ପ୍ରଦାନ କରେ ଆଉ ସେଠୁ ଉତ୍ସାହ ସହିତ ମୋତେ ପଇସା ବି ଭଲ ମିଳେ ଯେଉଁଟାକି ମିଡିଲ୍ ମ୍ୟାନ୍ ନେଇଥାନ୍ତା ସେଇଟା ମୋ ପକେଟ୍ରେ ରୁହେ ଯାହାଦ୍ୱାରା କି ମୁଁ ଟିକେ ଭଲ ପ୍ରଫିଟ୍ ଅଲଗା ଲୋକଙ୍କଠୁ ପାଏ।
1: ତେବେ ମୋଟାମୋଟି ଭାବରେ ଗୋଟେ ଚାଷରେ କେମିତି ଖର୍ଚ୍ଚ କରନ୍ତି ଆଉ କେତେ ଟଙ୍କା ପାଆନ୍ତି?
0: ବର୍ତ୍ତମାନ ମୁଁ କାହିଁକି ନା ଖର୍ଚ୍ଚଟାକୁ ପର୍ ଡେ ହିସାବରେ ଆଉ ଇନକମଟାକୁ ପର୍ ଡେ ହିସାବରେ କାଲକୁଲେସନ୍କୁ ନିଏ କାହିଁକି ନା ଯେହେତୁ ଗୋଟେ ଫାର୍ମ ସବୁବେଳେ କିଛି ନା କିଛି ତାର ନିଡ୍ ରହିଥାଏ କିଛି ନା କିଛି ପର୍ଚେସ୍ କରିବା ପାଇଁ ପଡ଼ୁଥାଏ ସବୁବେଳେ ସେଇଥିପାଇଁ ଆମକୁ ଯେହେତୁ ଇଣ୍ଟିଗ୍ରେଟେଡ୍ ଫାର୍ମରେ ସବୁବେଳେ ପଇସା ମାନେ ଡାଇରୀ ସେକ୍ଟରରୁ ସବୁବେଳେ ପଇସା ଆସେ ତ ସେଇଟାକୁ ଆମେ ଡେଲି ବେସିସ୍ରେ ଲେବର ଓରିଏଣ୍ଟେଡ୍ କାମ କି ମେସିନାରୀର କେତେବେଳେ ଖରାପ ହେଲା କି ତେଲଟା କିଣାଗଲା ଯେଉଁଟାରେ କି ସେ ପଇସା ସବୁ ଇନଭେଷ୍ଟମେଣ୍ଟ ହୁଏ। ବର୍ତ୍ତମାନ ଆଜିକା ହିସାବରେ ମୋର ପର୍ ଡେ 4,000-4,500 ମୋର ପ୍ରଡକ୍ସନ୍ ପଇସା ରୋଜଗାର ହୁଏ ତା ସହିତ ଖର୍ଚ୍ଚ ବି ସେଇଭଳିଆ 3,500 ଖର୍ଚ୍ଚ ପର୍ ଡେ ହିସାବରେ ବି ହୁଏ।
1: ସବୁ ଖର୍ଚ୍ଚ ବାଦେ ବି କିଛି ସଞ୍ଚୟ କରିଛନ୍ତି ନା ସବୁ ଖର୍ଚ୍ଚ କରିଦେଉଛନ୍ତି?
0: ନା ଯେହେତୁ ଫାର୍ମ ଏବେ ଧୀରେ ଧୀରେ ଜିରୋରୁ ଗଢ଼ି ଚାଲିଥିଲି କିଛି ଇନଭେଷ୍ଟମେଣ୍ଟରେ ବି ପଳେଇ ଯାଉଛି ଯାହାଦ୍ୱାରା କି ବର୍ତ୍ତମାନ ହୁଏତ ଏତେଟା ସଞ୍ଚୟ କରିପାରିନି କାହିଁକି ନା ଗୁଡ଼ାଏ ଲୋନ୍ ଫୋନ୍ ବି ବ୍ୟାଙ୍କ ବାଲା ସାହାଯ୍ୟ କରିଥିଲେ ଯେଉଁଭଳିଆ ସେ ରିପେମେଣ୍ଟରେ ବି ଯାଉଛି ବୋଧେ ଆଗାମୀ ବର୍ଷେ 2 ବର୍ଷ ପରେ ଧୀରେ ଧୀରେ ତାର ସରପ୍ଲସ୍ ଆମାଉଣ୍ଟ ସଞ୍ଚୟ କରିହେବ ବୋଲି ମୁଁ ଆଶା କରୁଛି।
1: ଏତେ ବଡ଼ ଫାର୍ମରେ ବିଭିନ୍ନ ପ୍ରକାର ଯେଉଁ ମିଶ୍ରିତ ଚାଷ କରୁଛନ୍ତି ଆପଣଙ୍କୁ କେଉଁମାନେ ସବୁ ସହଯୋଗ କରନ୍ତି?
0: ଆକ୍ଚୁଆଲି ଗୋଟେ ସଷ୍ଟେନେବୁଲ ଫାର୍ମ କହିବାକୁ ଗଲେ ମୋର ଡେଫିନେସନ୍ ଭିତରେ ଆଉ ଗୋଟେ ଡେଫିନେସନ୍ ଆସେ ଯେ ଫ୍ୟାମିଲି ଫାର୍ମିଂ ଯଦି ଆପଣଙ୍କ ଫ୍ୟାମିଲି ଫାର୍ମ ସହିତ ଇନଭଲ୍ଭ ଥିବ ତେବେ ଯାଇକି ଆପଣ ଗୋଟେ ସଷ୍ଟେନେବୁଲ ଫାର୍ମ କରିପାରିବେ ଗୋଟେ ଏଗ୍ରିକଲଚରିଷ୍ଟ ହେଇପାରିବେ କାହିଁକି ନା ଏଠି ବହୁତ ସମୟରେ କେତେବେଳେ ଆମର ଯେହେତୁ ଲେବର ସମସ୍ୟା ସବୁବେଳେ ରହେ ମ୍ୟାକ୍ସିମମ୍ ଟାଇମ୍ରେ ତ ଇଣ୍ଟର ଫ୍ୟାମିଲି ଯଦି ପାଖରେ ଥିବ ତ ଫ୍ୟାମିଲି ସହଯୋଗ ମୋତେ ମିଳିଯାଉଛି ଯେଉଁଟା ଦ୍ୱାରା କି ମୁଁ ଫାର୍ମକୁ ବହୁତ ଭଲ ଭାବରେ ଆଗେଇ ନେଇପାରୁଛି।
1: ଘରେ ତାହେଲେ ସବୁ କିଏ କିଏ ଅଛନ୍ତି?
0: ଘରେ ବାପା ମା, ସାନ ଭାଇ, ମୋ ସାନ ବୋଉ, ତାପରେ ମୋ ୱାଇଫ୍, ସମସ୍ତେ ଆମେ ଏଇ ଫାର୍ମରେ ହିଁ ଅଛୁ। ଯେତେବେଳେ ଦରକାର ହୁଏ ଯେଉଁ ଲୋକର ରିକ୍ୱାରମେଣ୍ଟ ପଡ଼େ ଆମେ ସମସ୍ତେ କାମରେ ଲାଗିଥାଉ।
1: ଆପଣଙ୍କର ପିଲାପିଲି କେତେ?
0: ମୋର ଗୋଟେ ଝିଅ 5th ଷ୍ଟାଣ୍ଡାର୍ଡରେ ପଢୁଛି ଆଉ ଗୋଟେ ଛୋଟ ଝିଅ ଅଛି। ସାନ ଭାଇର

0: ପୁଅ ସିଏ କ୍ଲାସ୍ ୱାନ୍ରେ ପଢୁଛି।
1: ମିଶ୍ରିତ ଚାଷ ଏବଂ ଆପଣଙ୍କର ପରିବାର ସମସ୍ତେ ଆପଣ ଲାଗିଛନ୍ତି ଏବଂ କିଛି ଲୋକମାନେ ମଧ୍ୟ ଏଠୁ କାମ କରି ରୋଜଗାର ପାଉଛନ୍ତି, ଆପଣଙ୍କୁ କେମିତି ଲାଗୁଛି?
0: ଦେଖନ୍ତୁ, ବେଳେ ଚିନ୍ତା କରେ ବସିକି ଯଦି ମୁଁ ଜବ୍ କରିଥାନ୍ତି ହୁଏତ କେଉଁ ବାହାର ଦୁନିଆରେ ଥାନ୍ତି, କିନ୍ତୁ ଏଇଠି ଯେଉଁ ଆମେ ଗୋଟେ ଫ୍ୟାମିଲି ଗୋଟେ ଇଏରେ ରହିକି ଗୋଟେ ଛାତ ତଳେ ରହିଛୁ, କୋପରେସନ୍ ନିଜର ରହୁଛି, ତ ସେଇଟା ମୋତେ ଭାରି ଆତ୍ମସନ୍ତୋଷ ଦିଏ। ସେଇଟା ତ କହି ହେବନି, ତାକୁ ଫିଲିଙ୍ଗସ୍ରେ ହିଁ ନେଇ ହେବ। ତେଣୁ ମୁଁ ବହୁତ ଖୁସିରେ ଅଛି, ଭାଗ୍ୟବାନ ବୋଲି ନିଜକୁ ମନେ କରୁଛି। ବହୁତ
1: ଧନ୍ୟବାଦ ରାଧାନାଥ ସିଂ, ଆଜି ଆପଣ ନିଜ ଚେଷ୍ଟାରେ ନିଜ ଜାଗାରେ ଗୋଟେ ଏଡ଼େ ସୁନ୍ଦର କୃଷି କ୍ଷେତ୍ର ତିଆରି କରିପାରିଛନ୍ତି ଯେଉଁଟାକି ସମନ୍ୱିତ କୃଷି କରୁଛନ୍ତି, ସେ ସମ୍ପର୍କରେ କିଛି କହିଥିବାରୁ ଏବଂ ନିଜ ସମ୍ପର୍କରେ କିଛି କହିଥିବାରୁ ଆପଣଙ୍କୁ ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ।

0: ଜୀବନ ଜୀବିକା ପାଇଁ ବିଭିନ୍ନ ପ୍ରକାରର ପନ୍ଥା ସବୁ ରହିଛି। ତେବେ ଆମର ହାତ ପାହାନ୍ତାରେ ମିଳୁଥିବା ଯେଉଁ ସବୁ ଜିନିଷ ଅର୍ଥାତ୍ ସବାଇ ଘାସ, ପଥର, ପତର, ବାଉଁଶ, ଆକୁ ନେଇ ଯଦି ଆମେ କିଛି ହସ୍ତଶିଳ୍ପ କାମ କରିପାରିବା ଏବଂ ଏଗୁଡ଼ିକୁ ବ୍ୟବହାର ଉପଯୋଗୀ କରି ବ୍ୟବହାର କରିପାରିଲେ ଯାଇ ସେଥିରୁ ରୋଜଗାର ହୋଇପାରିବ। ଏଇ ଯେମିତି ସବାଇ ଘାସରୁ ଆମେ ଦଉଡ଼ି ପ୍ରସ୍ତୁତ କରି ବିକ୍ରି କରିପାରିବା, ତାକୁ ପୁଣି ସୌଖୀନ ଜିନିଷରେ ପରିଣତ କରି ତାକୁ ମଧ୍ୟ ବିକ୍ରି କରିପାରିବା। ତା ଛଡ଼ା ବାଉଁଶରୁ ମଧ୍ୟ ସେମିତି ବିଭିନ୍ନ ପ୍ରକାର ହସ୍ତଶିଳ୍ପ କାମ ହୋଇପାରୁଛି। ତେବେ ମୟୂରଭଞ୍ଜରେ ସବାଇ ଘାସ, ବାଉଁଶ, ପଥର, ପତର, ଆକୁ ନେଇକରି ଯେଉଁମାନେ ବିଭିନ୍ନ ପ୍ରକାରର ଜିନିଷ ତିଆରି କରୁଛନ୍ତି ଏବଂ ବିକ୍ରି ବଟା କରି ନିଜେ ଚଳିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସହଯୋଗ କରିପାରୁଛନ୍ତି ରୋଜଗାରରେ, ସେଥିପାଇଁ ଆମ ସରକାର କ୍ରାଫ୍ଟ ଭିଲେଜ୍ ପ୍ରୋଗ୍ରାମ ସବାଇ ଘାସର କରିଛନ୍ତି। ଆସନ୍ତୁ ଏ ସମ୍ପର୍କରେ କିଛି ତଥ୍ୟ ଜାଣିବା ଏବଂ ଆମର ଗ୍ରାମାଞ୍ଚଳରେ ଯେଉଁ ଭାଇ ଭଉଣୀମାନେ ରହୁଛନ୍ତି ସେମାନେ କିଭଳି ରୋଜଗାରକ୍ଷମ ହୋଇପାରୁଛନ୍ତି ସେ ବିଷୟରେ ଜାଣିବା। ଆପଣଙ୍କ ଟିକେ ପରିଚୟ ଦିଅନ୍ତୁ।
1: ମୋ ନାଁ ହେଲା କଳ୍ପନା ଜେନା, ଗ୍ରାମ କୁଜିଡ଼ିହି, ଥାନା ଶୋଳିଆପଦା, ବ୍ଲକ ଶୋଳିଆପଦା, ଜିଲ୍ଲା ମୟୂରଭଞ୍ଜ।
0: ଆପଣ କେବେଠାରୁ ଏଇ ସବାଇ ଘାସର କାମ ସବୁ କରୁଛନ୍ତି?
1: ମୁଁ 2000ରେ ନେଇଥିଲି ଟ୍ରେନିଂ, 2000 ଟ୍ରେନିଂରେ ତାପରେ ନିଜେ କରୁଥିଲି। ନିଜେ କରିସାରିବା ପରେ ଦେଖିଲି ପିଲାମାନେ ବହୁତ ଆସୁଛନ୍ତି, ଦେଖୁଛନ୍ତି, ମାଆମାନେ ମୋ କାମ ଦେଖି ସେମାନେ ଖୁସି ହେଉଛନ୍ତି। ମୁଁ କହିଲି ମୁଁ ଏକୁଟିଆ କରୁଛି, ଯଦି କିଛି ସଂଗଠନ କରିବି ତେବେ କିଛି ଲୋକ ଆନନ୍ଦରେ ରହିପାରିବେ, ମୁଁ ଯେତିକି ପଇସା ଇନକମ୍ କରୁଛି ସେମାନେ ବି ଇନକମ୍ କରିପାରିବେ। ତାପରେ ଜଣେ ଜଣଙ୍କୁ ଶିଖେଇବାରେ ମୁଁ ବ୍ୟସ୍ତ ରହିଲି। ଜଣେ ଜଣେ କରି ଆମର ଏ ପାଖାପାଖି ପ୍ରାୟ 200ରୁ ଉର୍ଦ୍ଧ୍ୱ ଲୋକ ଟ୍ରେନିଂ ନେଇସାରିଛନ୍ତି। ସେଇ ସାଙ୍ଗରେ ମହିଳା ତା ନିଜ ଘରକୁ ଯାଇ ପୁରୁଷମାନଙ୍କୁ ଶିଖେଇ ଦେଉଛି, ଯାହାଫଳରେ ପୁରୁଷମାନେ ବି ସେ କାମରେ ବ୍ୟସ୍ତ ରହୁଛନ୍ତି, ଯାହାକି ଯେତେବେଳେ କାମ ସେମାନଙ୍କୁ ଅଲଗା କାମ ନ ମିଳୁଛି ସେତେବେଳେ ସେଇ କାମରେ ସେମାନେ କିଛି ରୋଜଗାର କରିପାରୁଛନ୍ତି।
0: ଆପଣ ଯେତେବେଳେ ପ୍ରଥମେ ସବାଇ ଘାସର କାମ କଲେ କି କି ଜିନିଷ ସବୁ ତିଆରି କରୁଥିଲେ?
1: ଆମେ ପ୍ରଥମେ କେବଳ ଦଉଡ଼ି ତିଆରି କରୁଥିଲୁ, ତାପରେ ଭାବିଲୁ ଦଉଡ଼ି ଆମର ବହୁତ ଷ୍ଟ୍ରଙ୍ଗ, ଦଉଡ଼ିରେ ଆମେ ଖଟ, ଖଟିଆ, ମାଞ୍ଚିଆ, ସୋଫା ସେଟ୍ ଏମିତି ପ୍ରଥମେ ଦଉଥିଲୁ। ତାପରେ ଦଉଡ଼ିରୁ ଦେଖିଲୁ ଫୁଲଦାନୀ, ଟ୍ରେ ଏମିତି ତିଆରି କଲୁ। ତାପରେ ବେଣୀରେ ମଧ୍ୟ ବିଭିନ୍ନ ପ୍ରକାର ଜିନିଷ ତିଆରି କଲୁ, ବେଣୀରେ ଭଲ ଲାଷ୍ଟିଂ କଲା, ଲଣ୍ଡ୍ରି ବ୍ୟାଗ, ଆମର ଲଞ୍ଚ କ୍ୟାରି ବ୍ୟାଗ, ମାର୍କେଟିଂ ବ୍ୟାଗ, ଏମିତି ପ୍ରାୟ 16 ପ୍ରକାର ବ୍ୟାଗ ଆମେ ତିଆରି କଲୁ। ସେ ବ୍ୟାଗ ଭଲ ଚାଲିଲା ମାର୍କେଟରେ, ସେଥିପାଇଁ ବେଣୀରେ ପ୍ରସ୍ତୁତ ବ୍ୟାଗ ଗୁଡାକ ଭଲ ଲାଷ୍ଟିଂ କଲା, ଦଉଡ଼ିରେ ପାଣି ପାଇଲେ ସେ ଟିକେ ମୁଡ଼ାମୁଡ଼ି କଲା, ସେଥିପାଇଁ ତାକୁ ଦଉଡ଼ିରେ ନକରି ଆମେ ବେଣୀରେ କଲୁ। ହାତରେ ମଧ୍ୟ ତିଆରି କଲୁ, ଯେ

0: ସବାଇ ଆଉ ସୁତୁଲି, ସବାଇ ଯେଉଁ ଶିଆଳି ଛାଲି ସେ ମିକ୍ସ କରିକି କଲୁ, ପାଉଁଶ ଆଉ ସବାଇ ମିକ୍ସ କରିକି ବିଞ୍ଚଣା, ମାଞ୍ଚିଆ, ଟୁଲ, ସୋଫା ସେଟ୍ ଏସବୁ ତିଆରି ହେଲା। ଏମିତି ବିଭିନ୍ନ ପ୍ରକାର ତିଆରି ହେଇପାରୁଛି, ଆମେ ଦେଶ ବିଦେଶକୁ ମଧ୍ୟ ପଠେଇ ପାରୁଛୁ। ଅର୍ମାସ ଆମକୁ ବହୁତ ହେଲ୍ପ କରିଛନ୍ତି, ଯାହାଫଳରେ ସେ ପ୍ରଥମ ଅନୁଦାନ ଆମକୁ ଦେଇଥିଲେ 18,000। ସେଥିରେ ଟୁଲ୍ କିଟ୍ସ କିଣା ହେଲା, କେମିତି କଣ ଗ୍ରୁପଟା ଚଲାଣି ଆଜିବ ସେ ବିଷୟରେ ସବୁ ଅନୁଧ୍ୟାନ କରି ଟ୍ରେନିଂ ଦେଇ ସବୁ ଲୋକଙ୍କୁ ମାନେ ଦେଖିଲେ ଯେ ଏଠି ବହୁତ ପିଲା ଅଛନ୍ତି, ସେ ପିଲାକୁ ସବୁ ଯଦି ଆଉ ଥରେ ନୂଆ ଟ୍ରେନିଂ ଦିଆଯାଏ ତାହେଲେ ସେମାନେ ବହୁତ କିଛି କରିପାରିବେ। ସେଥିପାଇଁ ସେମାନଙ୍କୁ ପ୍ରୋତ୍ସାହନ। ଯେତେବେଳେ ଆମକୁ ପଇସା ମିଳିଲା ସେତେବେଳେ ଆମେ ଆଉ ଟିକେ ଭଲ ଭଲ ଆଇଟମ କଲୁ, ଯେ ଜୁଏଲାରୀ, ରାକ୍ଷୀ, କମ ଖର୍ଚ୍ଚରେ କିନ୍ତୁ ଜିନିଷ ସୁନ୍ଦର ହେଲା, ବାହାର ମାର୍କେଟରେ ଆମର ଚାହିଦା ବେଶୀ ଆସିଲା, ସେଥିରେ ବେଶୀ ବିକ୍ରି କଲୁ। ଏଇସବୁ ଦେଖିକରି ଆମକୁ ଅର୍ମାସ ତରଫରୁ ଶୋରୁମ୍ ବି ମିଳିଲା, ଶୋରୁମ୍ ହଉ ହଉ ଆମର କମ୍ପାନୀ ବି ହେଇଯାଇଛି। କମ୍ପାନୀ ମାଧ୍ୟମରେ ଆମେ ଆମର ଭାରତ ଭିତରେ ଯାହା ବିକ୍ରି କଲୁ ଭାରତ ବାହାରକୁ ମଧ୍ୟ ଆମେ ଦେଇପାରୁଛୁ।
1: ଜିଲ୍ଲା ଶିଳ୍ପ କେନ୍ଦ୍ର କିଭଳି ଭାବରେ ଆପଣଙ୍କୁ ସହଯୋଗ କରିଛନ୍ତି?
0: ଜିଲ୍ଲା ଶିଳ୍ପ କେନ୍ଦ୍ର ଆମର ଯେଉଁ ଟ୍ରେନିଂ ଗୁଡାକ ଦିଆହଉଛି, ଆମେ ଯେହେତୁ କ୍ରାଫ୍ଟ କରୁଛୁ ଧୀରେ ଧୀରେ ଆମେ ସେଥିରେ ନିପୁଣତା ହାସଲ କଲୁ, ଯାହାଫଳରେ ଆମକୁ ଗୋଟେ ଟ୍ରେନିଂ ପଠେଇଲେ, ସେ ଟ୍ରେନିଂରେ ଆମେ ଏମ୍ସିଏମ୍ ହେଲୁ। ଏମ୍ସିଏମ୍ ହେଲା ପରେ ଆମକୁ ବିଭିନ୍ନ ଜାଗାକୁ ଟ୍ରେନିଂ ଦେବା ପାଇଁ ପଠେଇଲେ। ଜଣେ ଏମ୍ସିଏମ୍ ଡିଜାଇନର ବି ହେଇପାରିବ, ସେ ଏମ୍ସିଏମ୍ ବହୁତ ଗୁଡା ଏମ୍ସିଏମ୍ ହେଇସାରିଲା ପରେ ସେ ଭଲ ଡିଜାଇନ ଯଦି ଦେଖେଇ ପାରିଲା ତା ପାଇଁ ଅଲଗା ଟ୍ରେନିଂ ମାଧ୍ୟମରେ ଡିଜାଇନର କରାଯାଏ। ଡିଜାଇନରରେ ସେଥିରେ ଦରମା ମଧ୍ୟ ବେଶୀ, ଆଉ ସେ ଭଲ ଭଲ ଆହୁରି ଡିଜାଇନ ଦେଇପାରିବ, ଆଉ ଓଡ଼ିଶା ବାହାରକୁ ବି ଯାଇପାରିବ।
1: ତେବେ ବର୍ତ୍ତମାନ ଆମର ଏ ଯେଉଁ ସବାଇ ଘାସରେ ଯେଉଁ ଗହଣା ବା ଯୋଉଟା ଜୁଏଲାରୀ ଆପଣ କହିଲେ, କି କି ସବୁ ଗହଣା ହେଇପାରୁଛି?
0: କାନଫୁଲ ହେଇପାରୁଛି, ରାକ୍ଷୀ ହେଇପାରୁଛି, ଚୁଡ଼ି ବି ହେଇପାରୁଛି ଗହଣା ମାଧ୍ୟମରେ। ଏଇ କାନଫୁଲ ଆମର ଯାଉଛି ଅହମ୍ମଦାବାଦ, ଆମର ବାରିପଦା, ଭୁବନେଶ୍ୱର, ଦିଲ୍ଲୀ, ରାଜସ୍ଥାନ, ଚେନ୍ନାଇ, କଲିକତା, ଏଗୁଡ଼ାକ ସବୁ ପଠା ଅଣାଯାଉଛି।
1: ଯେତେବେଳେ ପ୍ରଥମେ ସବାଇ ଘାସରୁ ଦଉଡ଼ି ପ୍ରସ୍ତୁତ କରୁଥିଲେ, ବର୍ତ୍ତମାନ ବିଭିନ୍ନ ପ୍ରକାରର ଘରକରଣା ସାମଗ୍ରୀ ସହିତ ସୌନ୍ଦର୍ଯ୍ୟ ସାମଗ୍ରୀ ତଥା ଗହଣା ମଧ୍ୟ ପ୍ରସ୍ତୁତ କରୁଛନ୍ତି ଏବଂ ବିକ୍ରିବଟା କରୁଛନ୍ତି ଏବଂ ଅନ୍ୟାନ୍ୟ ମହିଳାମାନଙ୍କୁ ମଧ୍ୟ ଶିଖାଉଛନ୍ତି, ବର୍ତ୍ତମାନ କେମିତି ଲାଗୁଛି?
0: ଆଗରୁ ତ ଭାବୁଥିଲି ଯେ କେମିତି ପିଲାମାନଙ୍କୁ ମୁଁ ଚଳେଇବି, ଏବେ ଦୁଇଟା ପିଲାକୁ ମୁଁ +3 ପାସ୍ କରେଇ ସେମାନଙ୍କୁ, ଜଣେ ତ କୌଶିକ ଜେନା ଏବେ +3 ପରେ ସର୍ଭିସ ମଧ୍ୟ ପାଇଗଲା, ଆଉ ଜଣେ ପଢୁଛି, ଝିଅଟି ଏବେ BD କରୁଛି। ମୁଁ ଆଗରୁ କେମିତି ପଢେଇବି ବୋଲି ଭାବିପାରୁନଥିଲି ଯେ କେମିତି ପଢେଇବି, ମୁଁ ଏମିତିକି କଲେକ୍ଟରଙ୍କ ସାର୍ଙ୍କ ପାଖକୁ ବି ଯାଇଛି ଦେଖା କରିବା ପାଇଁ, ଯେ ସାର୍ ମୁଁ ପିଲା ଗୁଡାକୁ କେମିତି ମଣିଷ କରିବି। ସେତେବେଳେ ମୋର ମାନେ ପରିସ୍ଥିତି ବହୁତ ଶୋଚନୀୟ ଥିଲା। ସାର୍ କହିଥିଲେ ନା, ତୁମେ ଦିନେ ନା ଦିନେ ଭଲ ମଣିଷ ହେଇପାରିବ, ଆଉ ପିଲାମାନଙ୍କୁ ତୁମେ ଭଲ ମଣିଷ ଗଠନ କରିବା, କାହିଁକିନା ତୁମର ଆଇଡିଆ କହୁଛି। ତାପରେ ସିଏ ମୋତେ ସବାଇ କ୍ରାଫ୍ଟରେ ନିଯୁକ୍ତି ଦେଇଥିଲେ ଟ୍ରେନିଂରେ, ସେଇ ଟ୍ରେନିଂ ପରେ ପରେ ମୁଁ ଏତେ ଦୂରକୁ ଆଗେଇ ପାରିଛି, ଯାହାକି ଆଜି ସାରା ଦୁନିଆ ବି ମୋତେ ଭଲ କହୁଛି, ମୋତେ ପ୍ରାଇଜ ମଧ୍ୟ ମିଳୁଛି। ଆମର ଓଡ଼ିଶାରେ ଫାଷ୍ଟ ପ୍ରାଇଜ ଆମ JKG ମା ତାରିଣୀଙ୍କୁ ମିଳିଛି, ସେଥିପାଇଁ ICDS ମଧ୍ୟ ଖୁସି ଅଛି, ଆମର DIC ମଧ୍ୟ ଖୁସି, କାହିଁକିନା DIC କହୁଛି ମାନେ କ୍ରାଫ୍ଟ ସୁନ୍ଦର। ମୋର କାର୍ଯ୍ୟକାରିତା ଗୁଣ ଦେଖିକି ସେମାନେ ବହୁତ ଖୁସି ହେଇକି ସବୁବେଳେ ଟ୍ରେନିଂ ଦେବାରେ ବ୍ୟସ୍ତ ଅଛନ୍ତି, ଯେ ଯେଉଁଠି ଯେଉଁଠି ଟ୍ରେନିଂ ହେଉଛି ତୁମେ ଯାଅ ଟ୍ରେନିଂ ଦିଅ, ଭଲ ପିଲା ଆଉ କିଛି ବାହାରନ୍ତୁ।
1: ଏଇ ସବାଇକୁ ନେଇକି ଯେଉଁ କାମ କରୁଛନ୍ତି, ଆର ଭବିଷ୍ୟତ କିଭଳି ହେଇପାରିବ ବୋଲି ଆପଣ ଆଶା ବାନ୍ଧିଛନ୍ତି?
0: ମୁଁ ଭବିଷ୍ୟତ ଆଶା ବାନ୍ଧିଥିଲି ଯେ ମୁଁ ଆଜି ଏକା କରୁଛି ତିଆରି, ଗୋଟିଏ ଜିନିଷ କି ଦୁଇଟି ଜିନିଷ ତିଆରି କରିପାରୁଛି, ଯଦି ଆମେ ଶହ ଶହ ଆକାରରେ ତିଆରି କରିବୁ, ପିଲା ବି ସେମିତି ବହୁତ ବାହାରିବେ, ତେବେ ଆମେ ବାହାରକୁ ଜିନିଷ ପଠେଇବୁ। ବାହାରକୁ ଜିନିଷ ପଠେଇଲା ପରେ ବହୁତ ପରିମାଣରେ ଆମକୁ ପଇସା ବି ମିଳିବ, ତାପରେ ଆମର ମାନ୍ୟତା ବି ବଢିବ। ସେଇ ଲକ୍ଷ୍ୟ ମୋର ଆଜି ହାସଲ ହେଇଯାଇଛି। ଏଇ ସବାଇ ଘାସରୁ ଆଜି ମୁଁ ଶିଖିବା ସଙ୍ଗେ ସଙ୍ଗେ ମୋର ପରିବାର ଚଳିବା ସଙ୍ଗେ ସଙ୍ଗେ 5,000 ପରିବାର ଖୁସିରେ ଚଳୁଛନ୍ତି ମୟୂରଭଞ୍ଜରେ, ସେଇଟା ମୋ ପାଇଁ ଗର୍ବର କଥା, ଖୁସିର କଥା।
1: ଧନ୍ୟବାଦ।
2: ହଉ, ସବୁଦିନ ଭଳି କହିବା ଯେ ଆମର ଶ୍ରୋତା ବନ୍ଧୁମାନେ ନିଶ୍ଚୟ ଚିଠି ଦିଧାଡ଼ି ଲେଖିକି ଜଣେଇବେ ଯେ ଆମର କାର୍ଯ୍ୟକ୍ରମରେ ଆଉ କିଛି ପରିବର୍ତ୍ତନ କରିବା। ବାରମ୍ବାର କଥା ତ କହୁଛେ ଆମେ, ବିଭିନ୍ନ ପ୍ରସଙ୍ଗ ବି ଆଲୋଚନା କରୁଛେ, ତା ଭିତରେ ବି କୋଉଟା ଛାଡି ଯାଉଥିବା କି ଗୋଟେ ନୂଆ ଦିଗ ନୂଆ ବିଷୟ ଏସବୁ ବିଷୟରେ ଟିକେ ଆମକୁ ସୂଚେଇଲେ ଆମେ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ଆଉ ଟିକେ ସହାୟକ ହେଇପାରିବ ଆଉ କି।

0: ଖବର କାଗଜ ବାହାରୁଛି, ବହୁତ କଥା ଆମର ହଉଛି, ବହୁତ ପ୍ରାଇଭେଟ ଚ୍ୟାନେଲ ବି ଆସିଲାଣି ଏବଂ ସାମାଜିକ ଗଣମାଧ୍ୟମ ସଂଖ୍ୟା ବଢିଯାଇଛି। କିନ୍ତୁ ବାରିପଦାର ମୟୂରଭଞ୍ଜରେ ଗୋଟେ ଯୋଉ ଲୋକାଲ ରେଡିଓ ଷ୍ଟେସନ ଅଛି, ତାର ଯୋଉ ଭୂମିକା, ସେ ଭୂମିକାକୁ ବଳବତ୍ତର ରଖିବା ପାଇଁ ଏବଂ ଚାଷବାସ କାର୍ଯ୍ୟକ୍ରମକୁ ଆଉ ଟିକେ ସୁଦୃଢ କରିବା ପାଇଁ ଆପଣଙ୍କ ସାଙ୍ଗରେ ଆମର ଚିଠି ଦେବାର ଯୋଉ ସମ୍ପର୍କ, ତାକୁ ନିହାତି ବଜେଇ ରଖିବା ଦରକାର। ଆଉ ନୂଆ ନୂଆ କଥା, ନୂଆ କ'ଣ ଯଦି ସମସ୍ୟା ହଉଛି ସେସବୁ ବିଷୟରେ ଯାହାକୁ ଆମେ ଉତ୍ଥାପନ କଲେ ଆପଣମାନଙ୍କୁ ଭଲ ଲାଗିବ ଏବଂ ଆମମାନଙ୍କର ଗୋଟେ ସମସ୍ୟା ସମାଧାନ ହେଇପାରିବ, ସେଇସବୁ ଲେଖିକି ଆମକୁ ଜଣେଇବେ। ଆମ ଠିକଣା ହେଲା ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 7577002, ଜିଲ୍ଲା ମୟୂରଭଞ୍ଜ।
1: ପୁଣି ଥରେ ଆଜି ଦିନର ଶୁଭେଚ୍ଛା ଅଭିନନ୍ଦନ ସହିତ କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ରଖିବା। ନମସ୍କାର।

ଶେଷ ହେଲା ମୋ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଆକାଶବାଣୀ ବାରିପଦା ଆଇସିସି ଓମେନ୍ସ T20 କ୍ରିକେଟ ୱାର୍ଲ୍ଡକପ୍ 2026ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ଶୃଙ୍ଖଳାରେ ଇଂଲଣ୍ଡର ଲିଡ୍ସ ହେଡିଙ୍ଗଲିଠାରେ ଭାରତ ନେଦରଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଉଥିବା ମ୍ୟାଚ୍ର ଧାରା ବିବରଣୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆ କଥାଚିତ୍ର ସତୀ ଅନୁସୟାର ଏହି ଗୀତଟି। ଗୀତଟିକୁ ଗାଇଛନ୍ତି ବାଣୀ ଜୟରାମ ଏବଂ ସାଥୀ।